ଆକାଶବାଣୀ ଭବାନୀ ପାଟଣା ଆଜି ରବିବାର 1948 ଶକାବ୍ଦ ଶ୍ରାବଣ 4 ଦିନ 2026 ମସିହା ଜୁଲାଇ ମାସର 26 ତାରିଖ ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀୟ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗୀ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ସେକେଣ୍ଡ।

ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗୀତିକାରଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣନ୍ତୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ସତ୍ୟନାରାୟଣ ଅଧିକାରୀ ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ଲକ୍ଷ୍ମୀଧର ସାହୁ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗୀତିକାର ଗୌରବ ପଟ୍ଟନାୟକଙ୍କ ଗୀତ ରଚନାରୁ, କଣ୍ଠ ଦେଇଛନ୍ତି ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର।

ଶୁଣିଥିଲେ କେତୋଟି ଭକ୍ତିଗୀତ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଥିରେ ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନାରେ ଭାଗୀରଥୀ ମିଶ୍ର।

କିଛି ଦୂରରେ ନଈ ଭିତରେ ଗୋଟିଏ କୁମ୍ଭୀର ଜାଲରେ ଛନ୍ଦି ହୋଇଯାଇଛି ଆଉ ସାହାଯ୍ୟ ପାଇଁ ପାଟି କରୁଛି। ସେ ପିଲାଟି ଭାବିଲା ପାଖକୁ ଯାଇ କୁମ୍ଭୀରକୁ ଜାଲରୁ ମୁକୁଳେଇ ଦେବ, କିନ୍ତୁ ପର ମୁହୂର୍ତ୍ତରେ ଚିନ୍ତା କଲା, କୁମ୍ଭୀରକୁ କି ବିଶ୍ୱାସ, ଫିଟୁ ଫିଟୁ ଯଦି ମୋତେ ଖାଇଦେଲା ତେବେ ତ କଥା ସରିଲା। ତା ମନ କଥା ଜାଣିଲା ପରି କୁମ୍ଭୀର କହିଲା, ତୁ ଭାରି ଭଲ ପିଲା, ମୋତେ ଜାଲରୁ କାଢ଼ିଦେ, ମୁଁ କଥା ଦେଉଛି ତୋତେ ଜମାରୁ ଖାଇବି ନାହିଁ। ପିଲାଟି ତା ପାଖକୁ ଯାଇ ତା ମୁହଁ ଉପରୁ ଜାଲ ଖୋଲିଦେଲା ମାତ୍ରେ ସେ ପିଲାଟିର ଗୋଡ଼କୁ ପାଟିରେ କାମୁଡ଼ି ଧରିଲା। ପିଲାର କାନ୍ଦ ଓ ଚିତ୍କାରର ତା ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ପିଲାଟି କହୁଥାଏ, ମୁଁ ତୁମକୁ ରକ୍ଷା କଲି ଆଉ ତୁମେ ମୋତେ ଖାଇବାକୁ ବସିଛ। ଏକଥା ଶୁଣି କୁମ୍ଭୀର କହିଲା, ଏହା ହିଁ ସଂସାରର ଗତି, ନ୍ୟାୟ କ'ଣ ଅନ୍ୟାୟ କ'ଣ। ନଈକୂଳରେ ହରିଣଟିଏ ଘାସ ଚରୁଥାଏ। ପିଲାଟି ତାକୁ ବିକଳରେ ପଚାରିଲା, ଦେଖ ଭାଇ, ମୋତେ କୁମ୍ଭୀର ଖାଇବାକୁ ବସିଛି, ଯଦିଓ ମୁଁ ତାର ଜୀବନ ରକ୍ଷା କଲି। ହରିଣଟି ମୁଣ୍ଡ ଉଠେଇ କହିଲା, କାହିଁକି ସେ ଭୁଲ କଲୁ, ସଂସାରରେ ନ୍ୟାୟ ଅନ୍ୟାୟ ବୋଲି କିଛି ନାହିଁ, ବୁଝିଲୁ। ଗୋଟିଏ ହାତୀ ସେହି ସମୟରେ ପାଣି ପିଇବା ଲାଗି ନଈକୂଳକୁ ଆସିଲା। ପିଲାଟି ତାକୁ ପଚାରିଲା, ହାତୀ ଭାଇ, ଏ କୁମ୍ଭୀର ମୋତେ ମାରିବାଟା କ'ଣ ଠିକ୍? ହାତୀ କହିଲା, ଦେଖ ଭାଇ, ଜୀବନରେ ଠିକ୍ ଭୁଲ ବୋଲି କିଛି ନାହିଁ। ଘାସ ଖାଉଥିବା ଗୋଟିଏ ଛୋଟ ଠେକୁଆ କୁମ୍ଭୀର ସହିତ ଯୁକ୍ତି କରିବାକୁ ଲାଗିଲା ଯେ ତୁ ଯାହା କରୁଛୁ ତାହା ଠିକ୍ ନୁହେଁ, ଅନ୍ୟାୟ। କୁମ୍ଭୀର ତାକୁ କହିଲା, ଅନ୍ୟାୟ ବୋଲି କିଛି ନାହିଁ। ଠେକୁଆ କିଛି ଶୁଣି ନପାରିବାର ଅଭିନୟ କରି କହିଲା, କ'ଣ ତୁମେ କହୁଛ, ମୁଁ ତ ବୁଝିପାରୁନି, ପାଖକୁ ଆସି କୁହ। କୁମ୍ଭୀର ପାଖକୁ ଯାଇ ଯେମିତି ପାଟି ମେଲେଇଛି, ଠେକୁଆ ବଡ଼ ପାଟି କରି କହିଲା ପିଲାଟିକୁ ଦୌଡ଼ି ପଳେଇବା ପାଇଁ। କୁମ୍ଭୀର ତାକୁ ଲାଞ୍ଜରେ ଆକ୍ରମଣ କରିବାକୁ ଚେଷ୍ଟା କଲା, ହେଲେ ଲାଞ୍ଜଟି ତାର ଜାଲ ଭିତରେ ଥିବାରୁ କିଛି କରିପାରିଲା ନାହିଁ। ପିଲାଟି ଯାଇ ଗାଁ ଲୋକଙ୍କୁ ଡାକି ଆଣିଲା, ସେମାନେ ଆସି କୁମ୍ଭୀରଟିକୁ ମାରିଦେଲେ। ଠିକ୍ ସେହି ସମୟରେ ଗୋଟିଏ କୁକୁର ସେହି ଠେକୁଆ ପଛରେ ଦୌଡ଼ିବାର ଦେଖି ସେହି ପିଲାଟି ଚେଷ୍ଟା କଲା ତା ଜୀବନ ରକ୍ଷା କରିଥିବା ଠେକୁଆଟିର ପ୍ରାଣ ବଞ୍ଚାଇବା ପାଇଁ, କିନ୍ତୁ ପାରିଲା ନାହିଁ, କାରଣ କୁକୁରଟି ଠେକୁଆକୁ ଧରି ମାରିଦେଲା। ଜୀବନକୁ ବୁଝିବା ସହଜ ନୁହେଁ, ସତରେ ଜୀବନ ନିହାତି ରହସ୍ୟମୟ ନୁହେଁ କି।

ମଣିଷ ଯେତେବେଳେ ଅସୁବିଧାରେ ପଡ଼ିଯାଏ, ଦୁଃଖ ଅନୁଭବ କରେ, ଯନ୍ତ୍ରଣା ଭୋଗେ, ସେତେବେଳେ ସେ ଭାବେ, ମୁଁ ତ କାହାର କିଛି ଅସୁବିଧା କରୁନି, ଜାଣତରେ କିଛି କ୍ଷତି କରେନି, ତେବେ କ'ଣ ପାଇଁ ମୁଁ କଷ୍ଟ ପାଉଛି। ଆମେ ସବୁବେଳେ କାରଣ ଖୋଜିଥାଉ, ନ୍ୟାୟ ଅନ୍ୟାୟ, ଉଚିତ ଅନୁଚିତ କଥା ଭାବିଥାଉ, କିନ୍ତୁ ପ୍ରକୃତ କଥା ହେଉଛି ଜୀବନ ଏସବୁ ମଧ୍ୟରେ ସୀମିତ ନୁହେଁ। ଜୀବନର ଗତି ବିଚିତ୍ର, ନିହାତି ରହସ୍ୟମୟ, ଜୀବନକୁ ବୁଝିବା ସମ୍ଭବ ନୁହେଁ। ଏହି ସମ୍ପର୍କରେ କଥାଟିଏ। ଥରେ ଗୋଟିଏ ପିଲା ନଈ କୂଳରେ କାଦୁଅ ପଙ୍କ ଭିତରେ ଖେଳୁଥିଲା, ହଠାତ୍ ଶୁଣିବାକୁ ପାଇଲା କାହାର ମୋତେ ବଞ୍ଚାଅ, ମୋତେ ରକ୍ଷା କର ଡାକ। ପିଲାଟି ଚାରିଆଡ଼କୁ ଅନେଇ ଦେଖିଲା।

ଶୁଣୁଥିଲେ ଚେତନା ଚିନ୍ତନ, ଉପସ୍ଥାପନାରେ ଥିଲି ଭାଗୀରଥୀ ମିଶ୍ର। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 MHz ଡାଉନଲୋଡ଼ କରି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ଏଥର ନେଇ ଆସିଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ରାଖଲ ଚନ୍ଦ୍ର ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ, ରାମହରି ଦାସ ଏବଂ ଅରବିନ୍ଦ ମୁଦୁଲି।

ଶ୍ରୀ ସୁଖଦେବ କହିଲେ, ସ୍ୱର୍ଗ, ପୃଥିବୀ ଏବଂ ଅନ୍ତରୀକ୍ଷରେ ସମୁତ୍ଥିତ ମହା ଉତ୍ପାତ ଦେଖି ଶ୍ରୀକୃଷ୍ଣ ସୁଧର୍ମା ସଭାରେ ଉପସ୍ଥିତ ଯାଦବମାନଙ୍କୁ ଦ୍ୱାରକା ଛାଡ଼ି ପୁଣ୍ୟତୋୟା ସରସ୍ୱତୀ ତଟସ୍ଥିତ ପ୍ରଭାସ ତୀର୍ଥକୁ ଯିବାକୁ ପ୍ରବର୍ତ୍ତାଇଛନ୍ତି। ଶ୍ରୀକୃଷ୍ଣଙ୍କ କଥା ମାନି ସମସ୍ତେ

ପ୍ରଭାସ ତୀର୍ଥକୁ ଯାଇଛନ୍ତି, କିନ୍ତୁ ଦୈବକ୍ରମେ ମତିଭ୍ରଂଶ ହେବା ଯୋଗୁଁ ସମସ୍ତେ ବୁଦ୍ଧିଲୋପୀ ସୁରସ କାଦମ୍ବରୀ ପାନ କରିବା ଦ୍ୱାରା ଯାଦବବୀରଙ୍କ ମଧ୍ୟରେ ମହାକଳହ ଉପସ୍ଥିତ ହୋଇଛି। ଶେଷରେ ଅସ୍ତ୍ରଶସ୍ତ୍ରହୀନ ହୋଇ ସେମାନେ ଏରକା ବନରେ ପହଞ୍ଚିଛନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଦ୍ୱାଦଶୀ ତିଥିନ ରଥମାନଙ୍କେ ଆଜି ରାତି ମହାପ୍ରଭୁମାନଙ୍କର ଅଧରପଣ ନୀତି କରାଯିବା। ରଥ ଉପରେ ମହାପ୍ରଭୁମାନଙ୍କର ମଧ୍ୟାହ୍ନ ଧୂପ ନୀତି ସରିଲା ଉତ୍ରୁ ଅଧରପଣ ନୀତି କରାଯିବା। ଫି ରଥଟି ମହାପ୍ରଭୁମାନଙ୍କ ଲାଗି ତିନିଟା ଲେଖା ପଣା ଭୋଗ ତିଆରି ହେବା। ସର୍, କଦେଲ, ଖିର୍ସା, ଗୋଲମରିଚ, କର୍ପୁର ଆଉ ଜାଇଫୁଲ ବାଗି ଦରବଥି ସେବକମାନେ ଇ ପଣା ତିଆରି କରସନ୍। ମହାପ୍ରଭୁମାନଙ୍କର ଅଧର ଉଚ୍ଚାର ମାଟିର ହାଣ୍ଡି ପଣା ଭୋଗ ଲଗାଯାଇକରି ହାଣ୍ଡି ଭଗାଯାଏସି। କୁମ୍ଭାରମାନେ ନଅଟା ଅଧର ହାଣ୍ଡି ତିଆରି କରିକିରି ଫି ବଛର ଯୋଗାଇ ଦେସନ୍। ଅଧରପଣା ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଆଉ ବଡ଼ ଓଡ଼ିଆ ମଠ ତରଫୁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇ ପଣା ଭୋଗ ରଥ ପାର୍ଶ୍ୱ ଦେବାଦେବୀ ଅଶରୀର ଆଉ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟଟି ସମର୍ପଣ କରାଯାଏସି। ଇ ପଣା ପାଇକିରି ସେମାନେ ମୁକ୍ତି ପାଇସନ୍ ବୋଲି ବିଶ୍ୱାସ କରାଯାଏସି। ସେନ୍ତା ଆଜି ଶ୍ରୀମନ୍ଦିରନ ଗରୁଡ଼ ଶୟନ ନୀତି ବିଲ୍ କରାଯିବା। ଗରୁଡ଼ ସ୍ତମ୍ଭ ଆଗାଡ଼େ ଶୁଦ୍ଧ ସୁଆର ପୂଜା କରବାର ଉତ୍ରୁ ପୂଜା ସାମନ୍ତ ଗରୁଡ଼ଙ୍କର ମହାସ୍ନାନ ଓ ବାକି ନୀତି କରବେ। ଗଲାକାଲି ହରିଶୟନ ନୀତି ହୋଇଥିବାର ବେଳେ ମହାପ୍ରଭୁମାନଙ୍କର ପାଖେ ଶୟନ କରବାର ଲାଗି ଗରୁଡ଼ଙ୍କୁ ପ୍ରାର୍ଥନା କରାଯିବା। ଗଲାକାଲି ଭକ୍ତମାନଙ୍କର ଜବର ଭିଡ଼କେ ନଜରଟି ରଖିକରି ମହାପ୍ରଭୁମାନଙ୍କର ସୁନାବେଶକେ ଶ୍ରୀମନ୍ଦିର ପ୍ରଶାସନ ତରଫୁ ଆଉ ତିନି ଘଣ୍ଟା ଅତକା ବଢ଼ାଯାଇଥିଲା। ଭକ୍ତମାନେ ଡେରି ରାତି 2 ବଜେ ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉପରବେଲା ଆଭାସୀ ଜରିଏ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମଟି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଇଲାକାର 400 ଜଣ ଯୁଆନ ପ୍ରତିଯୋଗୀ ପ୍ରତିନିଧିତ୍ୱ କରିକି ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗଲା ମାସ 4 ତାରିଖରୁ 30 ତାରିଖ ତକ ଲଦାଖ, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡର 74ଟା ଗାଁକେ ନେଇକରି ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଯୋଶୀ ଇତାର ଆଗନୁ ଖାଉଟି, ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ଆଉ ନୂଆ ଆଉ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱଟି ଅଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକେ ଗ୍ରହଣ କଲା ଉତ୍ରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲି ସକାଳର 8 ବଜେନୁ ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱର ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟର ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜିକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇ ପାରିବେ। ଆଜି ହେଉଛି କାର୍ଗିଲ୍ ବିଜୟ ଦିବସ। 1999 ବେଲ୍କେ ଭାରତ ପାକିସ୍ତାନ ସୀମାନ 60 ଦିନ ତକ ଚାଲିଥିବା ଯୁଦ୍ଧ ଅପରେସନ୍ ବିଜୟଥି ଜିତିକରି ଭାରତୀୟ ସେନାବାହିନୀ ଆଜିର ଦିନେ ଦେଶ ଲାଗି ଗର୍ବ ଆଉ ଗୌରବ ଆଣିଥିଲେ। ଜମ୍ମୁ କାଶ୍ମୀରର କାର୍ଗିଲ୍ ସେକ୍ଟରନ ଭାରତୀୟ ସୈନିକମାନଙ୍କର ବୀରତା ଆର୍ ଦେଶର ସୁରକ୍ଷା ଲାଗି ଜୀବନ ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି ଫି ବଛର ଜୁଲାଇ 26 ତାରିଖ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲ୍ ବିଜୟ ଦିବସ ଅବସରରେ ଆଜି ସାରା ଦେଶରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇକରି ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳର ବର୍ଷା ପାଇଁ ସଂରକ୍ଷଣ, ବନ୍ଦ କଣ୍ଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବହୁଟେ ପଦକ୍ଷେପ ନିଆଯାଉଛି। ପାନୀର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ତମିଆ ପଞ୍ଚାୟତର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ 130 କୋଟି ଟଙ୍କା ଖର୍ଚ୍ଚରେ ତିଆରି ମିନି ଷ୍ଟାଡିୟମର ଉଦ୍ଘାଟନ କରିଛନ୍। ଶ୍ରୀ ସିଂହଦେଓ କହିଛନ୍ତି ଏହି ପଦକ୍ଷେପ ସ୍ଥାନୀୟ ଯୁଆନ ପିଢ଼ିମାନଙ୍କ ଭିତରେ ଖେଲ ମନୋଭାବ ଆଉ ସୁସ୍ଥ ଜୀବନଶୈଳୀକେ ପ୍ରୋହାହନ ଦେବା, ଆଇବା ପିଢ଼ିକେ ନୂଆ ଲକ୍ଷ୍ୟ ସ୍ଥିର କରବାର ଲାଗି ବିଲ୍ ଇଟା ପ୍ରେରଣା ଯୋଗାବା। ଇତାର ଉତ୍ରୁ ଉପମୁଖ୍ୟମନ୍ତ୍ରୀ ଭଇଁସାଠାନେ ଆଉ ଗୋଟେ ନୂଆ ଷ୍ଟାଡିୟମର ଉଦ୍ଘାଟନ କରିଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ଆଜି ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛି। ଇତାର ପ୍ରଭାବତି ରାଜ୍ୟ ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ଜବରନୁ ଅତି ଜବର ବର୍ଷା ହେବ ବୋଲି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 10ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି।

0: सम्पन्नं कृत्वा अद्य प्रातः नवदिल्लीं प्रत्यागतवती। अस्यां यात्रायाम् अनेकानि ऐतिहासिकसोपानानि स्थापितानि, तेषु कस्यापि भारतीयराष्ट्रपतेः मोल्दोवा उत्तर मैसेडोनिया देशयोः प्रथमा आधिकारिकयात्रा, सहैव त्रिदशकानन्तरं रोमानिया देशस्य प्रथमा आधिकारिकयात्रा सम्मिलिता अस्ति। समग्र यात्रावधौ राष्ट्रपतिपदासीना मुर्मुः विभिन्न देशानां राष्ट्राध्यक्षैः सह प्रतिनिधिमण्डलस्तरीयवार्ताः अकरोत्, व्यापार मञ्चान् सम्बोधितवती तथा भारतीय प्रवासी समुदायस्य सदस्यैः सह संवादमपि अकरोत्। प्रशासनं श्वः लोकसभायां सार्वजनिक परीक्षा अनुचित साधन निवारण संशोधन विधेयकं 20-26 इति प्रस्तुतं करिष्यति। एतत् विधेयकं सोमवासरस्य लोकसभा कार्यसूचौ समाविष्टम्। एतेन सार्वजनिक परीक्षा अनुचित साधन निवारण अधिनियमः 20-24 इत्येतस्मिन् संशोधनं भविष्यति। केन्द्रीय मन्त्री डॉ जितेन्द्र सिंहः एतत् विधेयकं लोकसभायां प्रस्तोष्यति। उल्लेखनीयमस्ति यत् गतशुक्रवासरे केन्द्रीयमन्त्रिमण्डलेन प्रश्नपत्रस्य गोप्यताभङ्गे, परीक्षासु च अनुचितसाधनप्रयोगप्रकरणेषु द्रुतन्यायालयानां स्थापनाय, दोषिषु च कठोरतरदण्डविधानं सुनिश्चेतुं प्रारूपविधेयकम् अनुमोदितम्। प्रधानमन्त्री नरेन्द्र मोदी अद्य पूर्वाह्ने 11 स्वीय मन की बात इत्येतस्मिन् कार्यक्रमे देशवासिभिः साकं विचार विनिमयं करिष्यति। मन की बात इति मासिक कार्यक्रमस्य इदं 37-100 संस्करणं भविता। अस्य कार्यक्रमस्य प्रसारणम् आकाशवाण्याः, दूरदर्शनस्य च सर्वाभिः वाहिनीभिः प्रसारयिष्यते। अयं कार्यक्रमः आकाशवाणी, दूरदर्शनं, प्रधानमन्त्री कार्यालयः, सूचना प्रसारण मन्त्रालयः इत्येतेषां यूट्यूब वाहिनीष्वपि द्रष्टुं शक्यते इति। प्रधानमन्त्री नरेन्द्र मोदी अद्य सायं 4:30 दृश्य श्रव्य परान्तर्जालीय माध्यमेन 26-2000 विकसित वाइब्रेंट विलेज कार्यक्रमस्य सहभागिभिः सह संवादं साधयिष्यति। 20-20 पुरुष क्रिकेट स्पर्धायां भारतेन 30-स्पर्धात्मक श्रृंखलायाः द्वितीय क्रीडायां जिम्बाब्वे दलं 90 धावनांकैः पराजितम् इति वार्ताः।
1: आकाशवाणी भवानी पटना, समय सकाळ 7:00। श्रोताबंधु, आज शुणंतु आम केन्द्रु प्रचारित होबाकु थिबा कार्यक्रम संपर्कें सूचना। ଚଳିତ ଅଧିବେଶନରେ ସରଗଫୁଲ କାର୍ଯ୍ୟକ୍ରମ ଶୁଣିବେ 7:25। 8:30 ପ୍ରଚାର କରିବ ଶ୍ରୀକ୍ଷେତ୍ର ମାଧୁରୀରେ, ଶୁଣିବେ ଅଧରପଣ। ଉପସ୍ଥାପନା ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଓଡ଼ିଆ ଭକ୍ତିଗୀତ ଶୁଣିବେ 8:45। 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଏବଂ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଛରକା। ପୂର୍ବାହ୍ନ 11:00 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ପୂର୍ବାହ୍ନ 11:30 ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶାତ୍ମବୋଧକ ଗୀତ ପ୍ରଚାର କରିବୁ 12:00। 12:30 ଶୁଣିବେ ସୁଗମ ସଙ୍ଗୀତ। ଚାଷର କଥା ରହିଛି 1:10। 1:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ର ଗୀତ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 2:45। ଅପରାହ୍ନ 5:00 ପ୍ରଚାର କରିବ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ 5:15। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ 5:30। 6:30 ପ୍ରଚାର କରିବ ଆଦିବାସୀ ଗୀତକ୍ରମରେ ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଆରୋ ଦଳ ବେହେରା ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ପ୍ରଚାର କରିବୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। 8:00 ଶୁଣିପାରିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ପୋର୍ଟସ୍ କେନ୍ 8:30। ସ୍ପଟଲାଇଟ୍ 9:15।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଲୋକସଭାରେ ଆସନ୍ତାକାଲି ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରିବେ। ଆସନ୍ତାକାଲିର ଗୃହ କାର୍ଯ୍ୟସୂଚୀରେ ଏହାକୁ ତାଲିକାଭୁକ୍ତ କରାଯାଇଛି। ଏହି ନୂତନ ବିଲ୍ରେ 2026 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶ୍ରୀ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଅପରାହ୍ନ 4:30ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ

0: ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର ଗରୁଡ଼ ଶୟନ ନୀତି ଏବଂ ସନ୍ଧ୍ୟାରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ନୀତିରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ସ୍ୱତନ୍ତ୍ର ହାଣ୍ଡିରେ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ପଣା ଲାଗି କରାଯିବ। ପରେ ଏହାକୁ ରଥ ଉପରେ ଭାଙ୍ଗି ଦିଆଯାଇ ସମର୍ପଣ କରିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05 ଠାକୁରଙ୍କର ସୁନାବେଶ ଓଲାଗି ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ଉପରେ ବଡ଼ସିଂହାର ବେଶ ନୀତି ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ଆଜି 37ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। 1999 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ। କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ସେନା। ଏହି ଯୁଦ୍ଧରେ 527 ଯବାନ ଶହୀଦ ହୋଇଥିବା ବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନ ଶ୍ରଦ୍ଧାସୁମନ ଅର୍ପଣ କରିବେ। ନବରଙ୍ଗପୁର ଜିଲ୍ଲାରେ ଗାଜର ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ରାଇଘର ଏବଂ ଉମରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତ୍ତୋ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗରମିତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସବୁ ଜିନିଷ ପରିଷ୍କାର ଦେଖିପାରନ୍ତି, ମାତ୍ର ସେମାନେ ଲାଲ, ସବୁଜ ଓ ନୀଳ ରଙ୍ଗର ଆଲୋକ ଦେଖିପାରନ୍ତି ନାହିଁ। ବର୍ଣ୍ଣାନ୍ଧତ୍ୱ ଅନେକ ପ୍ରକାରର ଅଛି ଏବଂ ଖୁବ୍ ବିରଳ କ୍ଷେତ୍ରରେ ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ଆଦୌ କୌଣସି ରଙ୍ଗ ଦେଖିପାରେ ନାହିଁ। ସାଧାରଣତଃ ବର୍ଣ୍ଣାନ୍ଧତ୍ୱ କହିଲେ ଲାଲ ଓ ସବୁଜ ରଙ୍ଗକୁ ନ ଜାଣିପାରିବା ହିଁ ବୁଝାଏ ଏବଂ ଅଧିକାଂଶ ବର୍ଣ୍ଣାନ୍ଧ ବ୍ୟକ୍ତି ଏହି ଅସୁବିଧା ଭୋଗ କରିଥାନ୍ତି। ଲାଲ ଓ ସବୁଜ ବର୍ଣ୍ଣକୁ ଚିହ୍ନିପାରନ୍ତି ନାହିଁର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିମାନେ ଲାଲ ଓ ସବୁଜ ରଙ୍ଗକୁ ମିଶେଇ ଦିଅନ୍ତି। ତାର ଅର୍ଥ ଏହା ଯେ ଯେଉଁ ରଙ୍ଗରେ ଲାଲ ଓ ସବୁଜ ରଙ୍ଗର ଆଭାସ ଥାଏ ସେମାନେ ସେହି ରଙ୍ଗକୁ ଧରିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ ଜଣେ ଲାଲ ଓ ସବୁଜ ରଙ୍ଗ ପାଇଁ ବର୍ଣ୍ଣାନ୍ଧ ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼େ, କାରଣ ବାଇଗଣୀ ରଙ୍ଗରେ ଥିବା ଲାଲ ଅଂଶଟିକୁ ସେ ଧରିପାରେ ନାହିଁ। ତେଣୁ ଲାଲ, ସବୁଜ, ନାରଙ୍ଗୀ, ମାଟିଆ, ବାଇଗଣୀ, ଗୋଲାପୀ ଓ ଧୂସର ରଙ୍ଗଗୁଡ଼ିକର ବର୍ଣ୍ଣାଳୀରେ ସେହି ବ୍ୟକ୍ତିମାନଙ୍କର ରଙ୍ଗ ଚିହ୍ନିବାରେ ଅସୁବିଧା ହୁଏ। ଏଭଳିକି କଳା ରଙ୍ଗଟିକୁ ମଧ୍ୟ ସେମାନେ ଗାଢ଼ ସବୁଜ ବା ଗାଢ଼ ନୀଳ ରଙ୍ଗ ବୋଲି ଭ୍ରମରେ ପଡ଼ିଥାନ୍ତି। ବର୍ଣ୍ଣ ଚିହ୍ନି ନ ପାରିବାର ଅପାରଗତାକୁ 3 ପ୍ରକାରରେ ବିଭକ୍ତ କରାଯାଇଥାଏ, ଯଥା ସାମାନ୍ୟ, ମଧ୍ୟମ ଓ ଗୁରୁତର। ଗୁରୁତର ବର୍ଣ୍ଣାନ୍ଧ ନହେଲେ ସାଧାରଣତଃ କେହି ସଚେତନ ନଥାନ୍ତି ଯେ ସେମାନେ ବର୍ଣ୍ଣାନ୍ଧତ୍ୱ ଦ୍ୱାରା ଆକ୍ରାନ୍ତ। ସାମାନ୍ୟ, ମଧ୍ୟମ ବା ଗୁରୁତର, ଏଥିରୁ ଯେଉଁ ଧରଣର ବର୍ଣ୍ଣାନ୍ଧତ୍ୱ ଦ୍ୱାରା ବ୍ୟକ୍ତିଟି ଆକ୍ରାନ୍ତ ସେହି ଅନୁସାରେ ସେ ସେତିକିଟି ରଙ୍ଗ ଚିହ୍ନିପାରେ। ବର୍ଣ୍ଣାନ୍ଧତ୍ୱ ସାଧାରଣତଃ ଜନ୍ମଗତ ଅବସ୍ଥା। ସାଧାରଣତଃ ଲାଲ ବା ସବୁଜ ରଙ୍ଗର ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ତାର ବାପା ମାଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ଏହା ପାଇଥାଏ। ଜିନ୍ରେ ଥିବା ଏକ୍ସ କ୍ରୋମୋଜୋମ୍ ଦ୍ୱାରା ବାହିତ ହୋଇ ଏହା ଆସିଥାଏ।

0: ଏବଂ ଏହା ହିଁ ହେଉଛି କାରଣ ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି। କେତେକ ବ୍ୟକ୍ତି ମଧୁମେହ, ଚର୍ମଗତ ରୋଗ, ଯକୃତ ଜନିତ ରୋଗ ପ୍ରଭୃତି ବହୁ ଦିନ ଧରି ଭୋଗିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ଜଣେ ବର୍ଣ୍ଣାନ୍ଧତ୍ୱକୁ ସାଙ୍ଗରେ ନେଇ ଆସିଛି, ତେବେ ତାହା ଜୀବନସାରା ପାଇଁ ତାଙ୍କ ସାଙ୍ଗରେ ରହିବ। ଆଖିର ଦୃଷ୍ଟିପଟଳ ବା ରେଟିନାରେ ଦୁଇ ପ୍ରକାରର ଆଲୋକ ସମ୍ବେଦନଶୀଳ କୋଷ ଥାଏ, ଯାହାକୁ ରଡ୍ସ ଏବଂ କୋନ୍ସ ବୋଲି କୁହାଯାଏ। ଦୃଷ୍ଟିପଟଳ ଯାହାକି ଆଖିର ପଛପାଖରେ ଥାଏ ଏବଂ ଛବି ପ୍ରସ୍ତୁତ କରେ, ଏହି କୋଷଗୁଡ଼ିକ ସେହି ଦୃଷ୍ଟିପଟଳରେ ଥାନ୍ତି। ରଡ୍ ଗୁଡ଼ିକ ରାତିରେ ବା ଅଳ୍ପ ଆଲୋକିତ ଅବସ୍ଥାରେ ଆମକୁ ଦେଖିବାରେ ସାହାଯ୍ୟ କରନ୍ତି, କିନ୍ତୁ କୋନ୍ ଗୁଡ଼ିକ ଦିନରେ କାର୍ଯ୍ୟ କରନ୍ତି ଏବଂ ରଙ୍ଗ ଚିହ୍ନିବାରେ ସାହାଯ୍ୟ କରନ୍ତି। ତିନି ପ୍ରକାରର କୋନ୍ କୋଷ ଅଛନ୍ତି ଏବଂ ପ୍ରତ୍ୟେକ କୋଷ ଅଲଗା ଅଲଗା ଆଲୋକ ତରଙ୍ଗ ପ୍ରତି ସମ୍ବେଦନଶୀଳ। ଗୋଟିଏ ପ୍ରକାରର କୋନ୍ ସବୁଜ ଆଲୋକକୁ ଧରିପାରେ, ଅନ୍ୟଟି ନୀଳ ଆଲୋକକୁ ଏବଂ ତୃତୀୟଟି ଲାଲ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାଏ। ଆମେ ଯେତେବେଳେ କୌଣସି ବସ୍ତୁକୁ ଚାହୁଁ, ଆଲୋକ ସେ ବସ୍ତୁରୁ ଆସି ଆମ ଆଖିରେ ପଡ଼େ ଓ କୋନ୍ର କୋଷଗୁଡ଼ିକୁ ସକ୍ରିୟ କରାଏ। ତାପରେ ଆମ ମସ୍ତିଷ୍କ କୋନ୍ କୋଷରୁ ଆସୁଥିବା ସଙ୍କେତକୁ ବ୍ୟାଖ୍ୟା କରେ, ଯାହାଫଳରେ ଆମେ ବସ୍ତୁର ରଙ୍ଗଟିକୁ ଜାଣିପାରୁ। ଲାଲ, ସବୁଜ ଏବଂ ନୀଳ ରଙ୍ଗଗୁଡ଼ିକର ଏକା ସାଙ୍ଗରେ ସମ୍ମିଳିତ ଭାବରେ କାର୍ଯ୍ୟ କରନ୍ତି, ଯାହାଫଳରେ ଆମେ ସମୁଦାୟ ରଙ୍ଗ ବର୍ଣ୍ଣାଳୀକୁ ଦେଖିପାରୁ। ବର୍ଣ୍ଣାନ୍ଧତ୍ୱର ସଠିକ୍ କାରଣ ଜାଣିବା ପାଇଁ ଏବେ ସୁଦ୍ଧା ଗବେଷଣା ଚାଲିଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ବର୍ଣ୍ଣାନ୍ଧତ୍ୱ ଦୋଷଯୁକ୍ତ କୋନ୍ଗୁଡ଼ିକ ଦ୍ୱାରା ବା ସମୟ ସମୟରେ କୋନ୍ଠୁ ମସ୍ତିଷ୍କ ପର୍ଯ୍ୟନ୍ତ ଯିବା ରାସ୍ତାରେ କିଛି ଦୋଷ ଥିଲେ ଏହି ରୋଗ ଘଟିଥାଏ। ବର୍ଣ୍ଣାନ୍ଧତ୍ୱର ଚିକିତ୍ସା କଷ୍ଟଦାୟକ। ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ବର୍ଣ୍ଣାନ୍ଧତ୍ୱର କୌଣସି ଚିକିତ୍ସା ବର୍ତ୍ତମାନ ପାଇଁ ନାହିଁ, କିନ୍ତୁ ଏହି ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ନିମନ୍ତେ ଆଶାର ଏକ କ୍ଷୁଦ୍ର ଝଲକ ବର୍ତ୍ତମାନ ଦେଖାଦେଇଛି। ଜିନ୍ ବା ଉତ୍ତରାଧିକାରୀ ସୂତ୍ରରେ ମିଳୁଥିବା ଜ୍ଞାନ ସମ୍ବନ୍ଧରେ ବୈଷୟିକ ଗବେଷଣା କହେ ଯେ ଯଦି ଆଖିରେ କୌଣସି ପ୍ରକାରରେ ଏହି ଜେନେଟିକ୍ ମେଟେରିଆଲକୁ ଇଞ୍ଜେକ୍ଟ କରି ଦିଆଯାଇପାରେ, ତେବେ ଅବସ୍ଥାରେ ଉନ୍ନତି ଆସିପାରେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୌଣସି ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ, କେବଳ ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ ହୋଇଛି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଣ୍ଣ ଦୃଷ୍ଟି ଦୋଷ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ଏବଂ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୚ଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4-30 ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା।

3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ 3 ଦଶକରୁ ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10ଟି ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ପଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ରମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା।
ଆଜି କାର୍ଗିଲ୍ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ ସ୍ଥିତ କାର୍ଗିଲ୍ ଯୁଦ୍ଧ

0: ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ ର୍ୟାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ୍ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ୍ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30 ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ରନ୍ରେ ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 219 ରନ୍ ସ୍କୋର୍ କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର୍ 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 129 ରନ୍ ସ୍କୋର୍ କରିଥିଲା। ଭାରତୀୟ ସବ୍ଜୁନିୟର ପୁରୁଷ ହକି ଦଳ FIH ୟୁଥ୍ ହକି 5 ଏସିଆନ୍ ଚମ୍ପିଅନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବା ବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 27ତମ ବାର୍ଷିକୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ। ବର୍ତ୍ତମାନ ଶୁଣନ୍ତୁ କୁନି କୁନି ପିଲାଙ୍କ ମନପସନ୍ଦ କାର୍ଯ୍ୟକ୍ରମ ସରକ ଫୁଲ, ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଅଛନ୍ତି ମନୀଷା କଲେଜ।

ଶୁଭ ସକାଳ ପିଲାମାନେ, ଆରମ୍ଭ କରିବା ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସରଗ ଫୁଲ। ମୁଁ ଆଜିର ଉପସ୍ଥାପନାରେ ଅଛି ତୁମମାନଙ୍କର ମନୀଷା ଅପା। ନମସ୍କାର।

ଆମେ ଚାଲ ପ୍ରଥମେ ଗୋଟେ ଗପ ଶୁଣିବା। ଗପ ଶୁଣିବାକୁ ଭଲ ଲାଗେ ନା? ଗପଟିର ନାମ ହେଉଛି ଲିକିର ପ୍ରକଳ୍ପ। ଆଉ ପିଲାମାନେ ଜାଣିଛ, ତୁମକୁ ଗପ କହିକି ଶୁଣାଉଛନ୍ତି ତୁମମାନଙ୍କର ବଡ଼ ଭାଇ ପ୍ରିୟାଂଶୁ ଶେଖର ଦାସ, ଯିଏକି 9th କ୍ଲାସ୍ର ଛାତ୍ର। ସେ ଡିପିଏସ୍

0: କାହାକୁ ବହୁତ ଭଲ ଲାଗେ, ସମସ୍ତଙ୍କୁ ଭଲ ଲାଗେ, ନୁହଁ କି? ପିଲାମାନେ ଆମେ ଚାଲ ପ୍ରଥମେ ଗୋଟେ ଗପ ଶୁଣିବା। ଗପ ଶୁଣିବାକୁ ଭଲ ଲାଗେ ନା? ଗପଟିର ନାମ ହେଉଛି ଲିକିର ପ୍ରକଳ୍ପ। ଆଉ ପିଲାମାନେ ଜାଣିଛ, ତୁମକୁ ଗପ କହିକି ଶୁଣାଉଛନ୍ତି ତୁମମାନଙ୍କର ବଡ଼ ଭାଇ ପ୍ରିୟାଂଶୁ ଶେଖର ଦାସ, ଯିଏକି 9th କ୍ଲାସ୍ର ଛାତ୍ର। ସେ DPSS ସ୍କୁଲ ଭବାନୀପାଟଣାରେ ପାଠ ପଢ଼ନ୍ତି। ଚାଲ ପିଲେ, ତାଙ୍କଠାରୁ ଗପଟି ଶୁଣିନେବା।
1: ଆଜିର ଗପ ଲିକିର ପ୍ରକଳ୍ପ। ଲିକି ଘରେ 5-7 ଦିନ ହେଲା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ତା ସ୍କୁଲରେ ବିଜ୍ଞାନ ମେଳା ଅଛି, ସେଥିପାଇଁ ପ୍ରକଳ୍ପଟିଏ ତିଆରି କରିଦେଲେ ସେ କୁଆଡ଼େ ସେଥିରେ ଅଂଶଗ୍ରହଣ କରିବ। ତୃତୀୟ ଶ୍ରେଣୀରେ ସିନା ପଢ଼ୁଛି, କିନ୍ତୁ ପ୍ରକଳ୍ପଟିଏ ଧରି ଠିଆ ହେବାକୁ ଆଉ ବୁଝାଇବାକୁ ତାର ଭାରି ମନ। ବାପା ମା ଯିଏ ଯାହାର କାମରେ ବ୍ୟସ୍ତ, ସମସ୍ତେ ତ ବିଜ୍ଞାନ ପ୍ରକଳ୍ପ କରିପାରିବନି, କାହାକୁ କରିବାକୁ ଦେବେ ସେଇଟା ମଧ୍ୟ ଜଣା ନାହିଁ। ରାତିରେ ସମସ୍ତେ ଖାଇବାକୁ ବସିଥିଲେ, ହଠାତ୍ ବାପା କହିଲେ, ଝିଅ ତୋର ପ୍ରକଳ୍ପ ହୋଇଗଲା। ଲିକି ଖୁସି ହୋଇଗଲା, କାଳେ ବାପା ତା ପାଇଁ ପ୍ରକଳ୍ପଟିଏ କିଣି ଆଣିଦେଲେ। ଲିକି କହିଲା, ବାବା ଖାଇବା ପରେ ଦେଖେଇବ। ବାପା କହିଲେ, ନାଇଁ ଆମେ ମିଶିକି ସେଇଟା ସକାଳୁ ତିଆରି କରିବା। ଲିକି କହିଲା, ମୁଁ ପ୍ରକଳ୍ପର ନାଁ କ'ଣ? ବାପା କହିଲେ, ଜୈବ ଖତର ବ୍ୟବହାର। ଲିକିର ଖୁସି କହିଲେ ନ ସରେ, ସକାଳୁ ଉଠି କାମ ସାରି ପ୍ରସ୍ତୁତ ହୋଇଗଲା ବାପାଙ୍କ ସହ ପ୍ରକଳ୍ପ ତିଆରି କରିବା ପାଇଁ। ବାପା ଗୋଟିଏ ପ୍ଲାଷ୍ଟିକ ତେଲ ଡବାକୁ କାଟି ଆଣିଲେ। ଲିକିକୁ ସାଥିରେ ବାଡ଼ିପଟକୁ ନେଇ ସେଥିରେ ମାଟି ପୁରାଇବାକୁ କହିଲେ। ଲିକି ଖୁସିରେ ମାଟି ପୁରାଇ ଦେଲା। ତାପରେ ବାପା ରୋଷେଇ ଘରର ପରିବା ଚୋପା, ଚାହା ଗୁଣ୍ଡ, ପିଆଜ ଓ ରସୁଣ ଚୋପା, ପୂଜା ଘରର ଶୁଖିଲା ଫୁଲ ଓ କଦଳୀ ଚୋପା ସବୁକୁ ସେଥିରେ ପକାଇଲେ। ଲିକି ପାଟିଗଲା, ବାବା ଏଇଟା କ'ଣ କରୁଛ? ବାପା କହିଲେ, ତୋର ପ୍ରକଳ୍ପ ତିଆରି କରୁଛି। ଲିକି ତାର ସ୍କୁଲ ବ୍ୟାଗରେ ଯେତେକ ପୁରୁଣା କାଗଜ ଭରି କରିଥିଲା ତାକୁ ମଧ୍ୟ ଆଣି ସେଥିରେ ପକାଇଦେଲା। ଆଉ ଅଳ୍ପ ପାଣି ଛିଞ୍ଚି ବାଡ଼ିପଟ କୋଣରେ ରଖିଦେଲେ। ଏଇଟା ନୁହଁ ବାବା, ଭଲ ପ୍ରକଳ୍ପଟିଏ କରିଦିଅ ବୋଲି ଲେକି ପାଟି କରିବା ଆରମ୍ଭ କରିଦେଲା। ପ୍ରତିଦିନ 2-3 ଥର ସେ ବାଡ଼ିପଟକୁ ଯାଇ ପ୍ରକଳ୍ପଟିକୁ ଦେଖି ଆସେ। 2 ଦିନ ପରେ ଦେଖିଲା ସେ ଡବାରେ ପୁରା ଫିମ୍ପି ଭର୍ତ୍ତି ହୋଇଯାଇଛି। ତାପରେ କାନ୍ଦିଲା, ବାବା ସେ ଡବାରେ ଫିମ୍ପି ଭର୍ତ୍ତି ହୋଇଯାଇଛି, ଆଉ ସେଥିରୁ କେମିତି ଗୋଟିଏ ଗନ୍ଧ ବାହାରୁଛି, ମୁଁ ସେଇଟା ନେବିନି। ଆମ ସ୍କୁଲ ପିଲାମାନେ ସୁନ୍ଦର ପ୍ରକଳ୍ପ ସବୁ କରିଛନ୍ତି। ଦିନସାରା ସେହି ଗୋଟିଏ ଜିଦି ଧରି ବସିଲା, ଆଉ ତା ବାପା ମା ତାକୁ ବୁଝାଇବାରେ ବ୍ୟସ୍ତ। ବିଜ୍ଞାନ ମେଳା ଦିନ ସକାଳୁ କାନ୍ଦି କାନ୍ଦି ଲିକି କହିଲା, ବାବା ସ୍କୁଲରେ ଗୁରୁମା ମୋତେ ଗୋଟିଏ କୋଣରେ ଠିଆ କରିଦେବେ, ଗନ୍ଧ ଯୋଗୁଁ ମୋ ପାଖକୁ ବିଚାରକ ମଧ୍ୟ କେହି ଆସିବେନି, ତାପରେ ଦେଖିବ ମୋତେ ପୁରସ୍କାର ବି ମିଳିବନି। ବାପା ତାକୁ ବୁଝାଇଲେ, ବର୍ତ୍ତମାନ ସମୟରେ ଆମର ସମସ୍ୟାକୁ କିପରି ସହଜରେ ସମାଧାନ କରିବା, ତାକୁ ହିଁ ପ୍ରୋଜେକ୍ଟରେ ଦେଖେଇବାକୁ ପଡ଼ିବ। ଆଉ ତୁ ବିଶ୍ୱାସ ରଖେ ଆଉ ତୁ

0: ବିଶ୍ୱାସ ରଖେ ତୋର ରୋଜକୁ ସବୁଠାରୁ ଭଲ ହେବ। ତୁ କେବଳ ତାକୁ ଭଲ ଭାବେ ବୁଝାଇବାକୁ ଚେଷ୍ଟା କରେ। ଆବଶ୍ୟକ ଚିତ୍ର ଆଉ ଚାର୍ଟ ତିଆରି କରିଦେଲି। ଲିଖି କହିଲା, ବାବା କହୁଛ ଯଦି ଏହି ପ୍ରକଳ୍ପଟିକୁ ନେଇଯିବି କିନ୍ତୁ ସେଇଠି ରଖିଦେଇ ଆସିବି, ଆଉ ଆଣିବିନି। ବାପା ତା କଥାରେ ହଁ ଭରିଲେ। ଲିକି ପ୍ରୋଜେକ୍ଟଟିକୁ ଭଲ ଭାବେ ବୁଝିଲା ଆଉ ବୁଝାଇବା ମଧ୍ୟ ଅଭ୍ୟାସ କରିଲା। ଅନିଚ୍ଛା ସତ୍ତ୍ୱେ ତାକୁ ବିଜ୍ଞାନ ମେଳା ଦିନ ସ୍କୁଲକୁ ଗଲା। ସତକୁ ସତ ସାଙ୍ଗମାନେ ଦେଖି ହସିଲେ, ଆଉ କିଏ ବି ଭଲ ହୋଇଛି କହିଲେ ନାହିଁ। ବିଚାରକ ପ୍ରକଳ୍ପ ସବୁ ଦେଖି ଦେଖି ତା ପାଖରେ ପହଞ୍ଚିଲେ। ଲିକି ଯେତିକି ପାରିବ ଭଲ ଭାବେ ବୁଝାଇଲା ଆଉ ତାଙ୍କ ପ୍ରଶ୍ନର ଉତ୍ତର ଦେଲା। ବିଜ୍ଞାନ ମେଳାର ଶେଷ ଭାଗରେ ଫଳାଫଳ ଘୋଷଣାର ସମୟ ଆସିଲା। ଡାକ ବା ଯନ୍ତ୍ରରେ ଗୁରୁଜୀଙ୍କ ପାଟିରୁ ଯେତେବେଳେ ତା ନାଁ ଶୁଣିଲା, ସେ ବିଶ୍ୱାସ କରିପାରିଲାନି। ଦୌଡ଼ି ଯାଇ ପ୍ରଥମ ପୁରସ୍କାର ତ ଆଣିଲା ଓ ଅପେକ୍ଷା କଲା କେତେବେଳେ ଘରକୁ ପହଞ୍ଚିବ ଆଉ ଏ ଆଶ୍ଚର୍ଯ୍ୟ କଥା ବାବାଙ୍କୁ କହିବ। ସତରେ ଆଜିର ଜାକଜକମୟ ଓ ଦେଖାଇ ହେବା ଦୁନିଆରେ ପିଲାଙ୍କୁ ସରଳ ଜୀବନଶୈଳୀ ଠିକ ଜ୍ଞାନର ଧାରଣା ଦେବ, ବେଳେବେଳେ ବହୁତ କଷ୍ଟସାଧ୍ୟ ହୋଇପଡ଼େ। ଧନ୍ୟବାଦ।
1: ହଁ ରେ ପିଲାମାନେ, ସତରେ ଆଜିର ଜାକଜକମୟ ଦେଖାଇ ହେବା ଦୁନିଆରେ ପିଲାଙ୍କୁ ସରଳ ଜୀବନଶୈଳୀ ଠିକ୍ ଜ୍ଞାନର ଧାରଣା ଦେବା ବେଳେବେଳେ ବହୁତ କଷ୍ଟସାଧ୍ୟ ହୋଇପଡ଼େ। ପିଲାମାନେ ଗପଟି ଶୁଣିଲ କେମିତି ଲାଗିଲା? ଭଲ ଲାଗିଥିବ ନିଶ୍ଚୟ। ଆମେ କର୍ମ କରିବା, ଫଳକୁ ଆମେ ଜଗିବା, ଆମେ ପରିଶ୍ରମ କରିବା, ତାହେଲେ ଆମକୁ ଫଳ ମଧ୍ୟ ମିଳିବ। ତେବେ ପିଲାମାନେ ଚାଲ ଏକ ଗୋଟିଏ ସୁନ୍ଦର ଗୀତଟିଏ ଶୁଣିନେବା।

0: ଜାଣିଛ ପିଲାମାନେ, ଆମ ସହିତ ଅଛନ୍ତି ତୁମ ପରି ଜଣେ ଛୋଟ ଭାଇ। ତାଙ୍କ ନାଁ ହେଲା ବିଶ୍ୱାସ ପାଢ଼ୀ, ଯିଏକି ଷ୍ଟାଣ୍ଡାର୍ଡ଼ 3ର ଛାତ୍ର ଏବଂ ସେ DBSS ସ୍କୁଲରେ ପାଠ ପଢ଼ନ୍ତି। ସେ କିଛି ଶ୍ଳୋକ କହିକି ତୁମକୁ ଶୁଣେଇବେ। ତ ତେବେ ଚାଲ ପିଲାମାନେ, ତାଙ୍କଠାରୁ ଆମେ କିଛି ଶ୍ଳୋକ ଶୁଣିବା।
1: ଶାନ୍ତି ଶାନ୍ତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ଅଖଣ୍ଡ ମଣ୍ଡଳାକାର ବ୍ୟାପ୍ତ ଜୈନଂ ଚରାଚରଂ ତତ୍ପଦଂ ଦର୍ଶିତ ଜୈନଂ ତସ୍ମୈ ଶ୍ରୀ ଗୁରୁବେ ନମଃ।

0: कश्चित् दुःख भाग् भवेत्। ओम शांति शांति शांति।
1: ଶୁଣିଲ ତ ପିଲାମାନେ, ବିଶ୍ୱାସ ପାଢ଼ୀ ଯିଏକି ତୃତୀୟ ଶ୍ରେଣୀର ଛାତ୍ର, କିନ୍ତୁ ଭଗବାନଙ୍କର ମଙ୍ଗଳ ଦୟା କୃପା ଯୋଗୁଁ ସେ ଆଜି 15 ଶ୍ଳୋକ ସେ ଆମକୁ କହିକି ଶୁଣାଇଲେ। ସେ ବହୁତ ପରିଶ୍ରମ କରନ୍ତି ଏବଂ ଭଲ ପାଠ ମଧ୍ୟ ପଢ଼ନ୍ତି। ଆମେ ଯଦି ପରିଶ୍ରମ କରିବା ପିଲାମାନେ, ତାହେଲେ ପ୍ରଭୁ ଆମକୁ ବହୁତ ଆଶୀର୍ବାଦ କରିବେ।

ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଉ ଥରେ କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ବିଦାୟ ନେଉଛି। ଆଜିର ଉପସ୍ଥାପନାରେ ମୁଁ ତୁମମାନଙ୍କର ମନୀଷା ଆପା। ନମସ୍କାର।

ଆମେ ଆଜି କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରୁଛୁ। ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ପତ୍ର ମାଧ୍ୟମରେ ମତାମତ ଲିଖି ଜଣାଇବାକୁ ଅନୁରୋଧ। ଆମ ଠିକଣାଟି ହେଲା ସରଗଫୁଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001।

ଯୋଜନା ସଚେତନ ଉପସ୍ଥାପନରେ ଥିଲି।

ଶ୍ରୋତାବନ୍ଧୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଏବଂ ଗୀତିନାଟ୍ୟର ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ 16 ଜୁଲାଇଠାରୁ ଆରମ୍ଭ ହୋଇଛି। ତେବେ ଆସନ୍ତା ଆଜି ନାଟକ ଶୁଣିବେ ଶ୍ରୀ ନୀଳମାଧବ ରାତି 10ଟାରେ, ରଚନା ଶରତଚନ୍ଦ୍ର ମୂଳିଆ ଏବଂ ପ୍ରଯୋଜନା ରମାପଦ ନନ୍ଦ। ଆସନ୍ତାକାଲି ଗୀତିନାଟ୍ୟ ଅଛି ନୀଳାଦ୍ରି ପିଜି, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲଚନ୍ଦ୍ର ବେହେରା।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟରେ ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ ଏବଂ ବର୍ଷା ଜଳକୁ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ଜମାରୁ ପିଅନ୍ତୁ ନାହିଁ। ଘର ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ହଁ ଶ୍ରୋତା ବନ୍ଧୁ, ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି।

ମଦ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ଶେଷରେ କହିବି, ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 8ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ରହିଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ଅଧରପଣ, ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ।

0: ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ଅଧର ପର୍ଯ୍ୟନ୍ତ ସ୍ପର୍ଶ କରୁଥିବା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ଅର୍ପିତ ପଣାଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ଆକାର ଅନୁସାରେ ପଣାହାଣ୍ଡିଗୁଡ଼ିକର ଆକାର ମଧ୍ୟ ଭିନ୍ନ। ସେହି ପଣା ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚ ଉପଚାରରେ ଠାକୁରମାନଙ୍କୁ ନିବେଦିତ ହୋଇଥାଏ। ତେଣୁ ଏହି ଅଧରପଣା ନୀତି ହେଉଛି ଏକ ଉତ୍କଣ୍ଠା ଉଦ୍ରେକକାରୀ ନୀତି। ସେଥିପାଇଁ ଏହି ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।
1: ପୂର୍ବରୁ ବାହୁଳ ଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ତିନି ହାଣ୍ଡି ଅଧରପଣା ମହାପ୍ରଭୁମାନଙ୍କୁ ଭୋଗ ଲାଗୁଥିଲା। ବାହୁଳା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା। ପରବର୍ତ୍ତୀ କାଳରେ ସିଂହଦ୍ୱାରରେ ବାହୁଳା ଯାତ୍ରା ଦିନ ରଥ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକା ଦିନକେ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି। ପ୍ରକୃତରେ ନଅ ହାଣ୍ଡି ଅଧରପଣା ନୁହେଁ, ବାର ହାଣ୍ଡି ଅଧରପଣା ଭୋଗ ହୁଏ। ଏହା ରଥରେ ଥିବା ରାମକୃଷ୍ଣଙ୍କ ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହୁଏ। ଆଉ ଗୋଟିଏ ଅଧିକ ଛୋଟ ହାଣ୍ଡି ଅଧରପଣା ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାପ ହେଇ ମାଟି ହାଣ୍ଡିରେ ତିଆରି ହେଉଥିବା ହେତୁ ତାକୁ ଅଧରପଣା ବୋଲି ସାଧାରଣତଃ ଆମର ଲୋକ ପରମ୍ପରାରେ କୁହାଯାଉଛି।

ଏହି ଅଧରପଣା 9 ଦ୍ରବ୍ୟରେ ପ୍ରସ୍ତୁତ ହେଉଛି। ପ୍ରାଚୀନ ମହାନୈବେଦ୍ୟ ଅର୍ପଣରେ ପେୟ ଶବ୍ଦରେ ଏହା ସୁସ୍ପଷ୍ଟ। ବୈଷ୍ଣବ ତନ୍ତ୍ରରେ ଏହି ପେୟ 6 ଦ୍ରବ୍ୟ ସମିଶ୍ରଣରେ ପ୍ରସ୍ତୁତ ହୁଏ। ଦୁଧ, ଲହୁଣୀ, ସାବର୍ତ୍ତ, ଦହି, ମହୁ ଓ ଘୃତ। ମାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ନବଦ୍ରବ୍ୟରେ ପେୟ ପ୍ରସ୍ତୁତ ହୁଏ, ଯଥା ଛେନା, ସର, କଦଳୀ, କ୍ଷୀର, ଗୋଲମରିଚ, କର୍ପୂର, ଜାଇଫଳ ଏବଂ ଜଳ। ଅଧର ହାଣ୍ଡି ଉପରେ ଧଳା କରିଆ ବା ଧଳା କନା ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପଡ଼ିଥାଏ ବା ବନ୍ଧାଯାଏ ବୋଲି

ଲୋକମତ ମିଳେ। ମାତ୍ର ଏହାର ଉଦ୍ଦେଶ୍ୟ ବାସ୍ତବରେ ସେୟା ନୁହେଁ। ଏହା ସାଧାରଣତଃ ଅଧର କନା ନାମରେ ପରିଚିତ। ଏହା ମହାପାଞ୍ଚରାତ୍ର ବିଧି ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବା ବେଳେ ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି ବୋଲି କହିଥାନ୍ତି। ଶାକ୍ତମାନେ ନବଦ୍ରବ୍ୟର ସମିଶ୍ରଣକୁ ଅଷ୍ଟଦ୍ରବ୍ୟ ସମିଶ୍ରଣ ବୋଲି ଗ୍ରହଣ କରିଛନ୍ତି। ଜଳକୁ ସେମାନେ ବାଦ ଦେଇଛନ୍ତି। ଶାକ୍ତମାନଙ୍କ ମତରେ ପୋଡ଼ା ହାଣ୍ଡି ତଳେ କଞ୍ଚା ମାଟି ଦିଆଯାଇଥାଏ, ଅର୍ଥାତ୍ କଞ୍ଚା ମାଟି ଉପରେ ପୋଡ଼ା ମାଟି ହାଣ୍ଡି ବା ଅଧର ହାଣ୍ଡି ରଖାଯାଇ ତା ଉପରେ ଶୁଭବସ୍ତ୍ର ଆଚ୍ଛାଦନ କରାଯାଏ। ଭିତରେ ଅଷ୍ଟଦ୍ରବ୍ୟର ଗୁଣର ସମିଶ୍ରଣ ହେଲେ ଏହା ଅନୁକଳ୍ପ ବିଧିରେ ଗ୍ରହଣୀୟ, ପୁଣି ଆକଣ୍ଠ ହେବା ଉଚିତ। ତେଣୁ ଅଧର ପର୍ଯ୍ୟନ୍ତ ଅଧର ହାଣ୍ଡି ମହାପ୍ରଭୁମାନଙ୍କ ଉଚ୍ଚତା ଅନୁଯାୟୀ ମାପ ହୋଇ ତିଆରି ହୋଇଥାଏ। ଏଣୁ ପ୍ରତ୍ୟେକ ଅଧର ହାଣ୍ଡି ସମାନ ମାପ ନୁହେଁ, ତାହା ମଧ୍ୟ ଅଲଗା ଅଲଗା। ଶାକ୍ତ ପୂଜାରେ ଗୋଟା ଫଳ ନୈବେଦ୍ୟ ହେବା ପରି ଆକଣ୍ଠ ଗୋଟା ହାଣ୍ଡିରେ ନୈବେଦ୍ୟ ହିଁ ତନ୍ତ୍ର ଦର୍ଶନର ଦ୍ୟୋତକ ବା ଏକ ଅନୁକଳ୍ପ ବିଧି ଜଗନ୍ନାଥଙ୍କ ପରମ୍ପରାରେ ଅନୁସୃତ ହେଉଛି।

ରଥ ଉପରେ ଦ୍ୱିପହର ଧୂପ ସମାପ୍ତ ହେବା ପରେ ଅଧରପଣା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୁଏ। ଦ୍ୱିପହର ଧୂପ ପୂର୍ବରୁ ମଙ୍ଗଳା ଆଳତୀ, ଅବକାଶ, ବେଶ, ବଲ୍ଲଭ, ସକାଳ ଧୂପ, ମୈଲମ ହୋଇସାରିଥାଏ। ଅଧର ପ୍ରକ୍ରିୟା ଆରମ୍ଭ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରନ୍ତି ନାହିଁ, ମାତ୍ର ଶ୍ରୀଅଙ୍ଗ ରକ୍ଷକ ସେବକମାନେ ରଥ ଉପରେ ଥାନ୍ତି। ଟେରା ପଡ଼ିବା ପରେ ଅଣାଆଡ଼ିଆ ହୋଇଯାଆନ୍ତି, ସେତେବେଳକୁ ରଥ ଉପରେ ଧୁଆଧୁଇ ହୋଇ ପରିଷ୍କାର ହୋଇସାରିଥାଏ। ପାଣିଆ ଆପଟ ନିଯୋଗର ସମସ୍ତ ପାଳିଆ ସେବକ ଉପସ୍ଥିତ ରହି ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠ କୂଅରୁ ରଥ ଉପରକୁ ପାଣି ନିଅନ୍ତି। ପୂର୍ବେ ରାଧାବଲ୍ଲଭ ମଠ କୂଅରୁ ଅଧରପଣା ପାଇଁ ପାଣି ଆସୁଥିଲା। ରଥ ଉପରେ ପିତ୍ତଳ ହଣ୍ଡାରେ ପ୍ରଥମେ ପାଣି ରଖାଯାଏ। ପାଳିଆ ମହାସ୍ୱାର ପିତ୍ତଳ ହଣ୍ଡାରୁ ପାଣି ନେଇ ପଣା ପ୍ରସ୍ତୁତ କରନ୍ତି। ସେତେବେଳେ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଭିତର୍ଚ୍ଛ ମହାପାତ୍ର ମହାପ୍ରଭୁଙ୍କ ସାମ୍ନାରେ ଚଦର ବାଡ଼ ଦେଇଥାନ୍ତି। ଶ୍ରୀ ବଳଭଦ୍ରଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ତଳୁଛ ମହାପାତ୍ର, ମା ସୁଭଦ୍ରାଙ୍କ ଶ୍ରୀଅଙ୍ଗ ରକ୍ଷା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ଼ ଦେଇଥାନ୍ତି। ପାଳିଆ ମହାସ୍ୱାର କ୍ରମାନ୍ୱୟରେ ପ୍ରଥମେ ବଳଭଦ୍ରଙ୍କ ରଥରେ, ପରେ ମା ସୁଭଦ୍ରାଙ୍କ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରନ୍ତି। ରଥ ଶୋଧ ହୋଇ ଟେରା ବନ୍ଧା ହେବା ପରେ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ। ଅଧରପଣା ପ୍ରସ୍ତୁତି ସରିବା ପରେ ପତ୍ରିବଡ଼ୁ ସେବକ ଠା କରନ୍ତି। ଠା କରିବା ପରେ ତିନି ବାଡ଼ରେ ପୂଜା ବସେ। ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ବାସ୍ତବରେ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମହୋତ୍ସବରେ ନବଦିନ ଯାତ୍ରା କରିଥାନ୍ତି। ଏହି ପତିତମାନେ ଜାତି ପତିତ ବା ଧର୍ମଭ୍ରଷ୍ଟ ପତିତ ନୁହନ୍ତି, ଏମାନେ ଅଶରୀରୀ। ସେମାନେ ଶ୍ରୀମନ୍ଦିର ପରିସରକୁ ଯିବା ସମ୍ଭବ ନୁହେଁ, ତେଣୁ ବଡ଼ଦାଣ୍ଡରେ ସେମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଦର୍ଶନରେ ବୋଧ ହୁଏ ସମସ୍ତେ ମୁଖ୍ୟମାର୍ଗୀ ହୋଇପାରନ୍ତି ନାହିଁ, ତେଣୁ କୈବଲ୍ୟ ଟିକେ ଆବଶ୍ୟକ। ତେଣୁ ଶାକ୍ତ ଦର୍ଶନ ଦୃଷ୍ଟିରୁ ଅଧରପଣା ହିଁ କୈବଲ୍ୟ, ଏଥିରେ ଦ୍ୱିମତ ନାହିଁ। ଅଶରୀରୀମାନଙ୍କର ବା ପତିତମାନଙ୍କର ଉଦ୍ଧାର ପାଇଁ ଅଧରହାଣ୍ଡି ବାଡ଼ିଆଯାଏ, ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ।

ଅଧରପଣା ଦେବା ପାଇଁ ମଠକୁ ଜମି ଖଞ୍ଜା ମିଳିଥିଲା। ମନ୍ଦିର ସରକାରଙ୍କ ଅଧୀନକୁ ଯିବା ପରେ ଗଜପତି ଇଷ୍ଟେଟ୍ରୁ ଦିଆଯାଉଥିବା ଅଧରପଣା ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଉଛି। ତିନି ଦିନ ଅଧରପଣା ହେଉନଥିବାରୁ ଗୋଟିଏ ଦିନରେ ସମସ୍ତେ ଦେଇଥାନ୍ତି। ରାଘବ ଦାସ ମଠ ପକ୍ଷରୁ ତିନି ହାଣ୍ଡି, ବଡ଼ ଓଡ଼ିଆ ମଠ ପକ୍ଷରୁ ତିନି ହାଣ୍ଡି, ଅବଶିଷ୍ଟ ହାଣ୍ଡି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାଦଶୀ ଦିନ ଯୋଗାଇଥାନ୍ତି। ତେଣୁ ଏଥିପାଇଁ ଐତିହାସିକ ଦୃଷ୍ଟିରୁ ଯଦି ବିଚାର କରିବା, ଅଧରପଣା ପରମ୍ପରା ବହୁତ ପ୍ରାଚୀନ।

ଜଗନ୍ନାଥ ମନ୍ଦିର ଶୀର୍ଷରେ ଖଞ୍ଜା ଯାଇଥିବା ନୀଳଚକ୍ର ଓଡ଼ିଶାର ଧାର୍ମିକ ପରମ୍ପରାରେ ଅଷ୍ଟଧାତୁର ଚକ୍ରଟିଏ ମାତ୍ର ନୁହେଁ, ଏହା ଅନ୍ୟତମ ଦେବତା ଭାବରେ ଗୃହୀତ। ଏଣୁ ଭକ୍ତମାନେ ନୀଳଚକ୍ର ବା ତା ଉପରେ ଉଡ଼ୁଥିବା ବାନା ଆଖିରେ ପଡ଼ିବା ମାତ୍ରେ ପ୍ରଣିପାତ କରନ୍ତି। ଜଗନ୍ନାଥ ଯେହେତୁ ସ୍ୱୟଂ ବିଷ୍ଣୁ ଓ ବିଷ୍ଣୁ ନୀଳାବୟବ, ତାଙ୍କ ମନ୍ଦିରର ଚକ୍ରକୁ ନୀଳଚକ୍ର କୁହାଯାଏ। ଓଡ଼ିଶାରେ ନୀଳଚକ୍ରମାନେ ହିଁ ଶ୍ରୀମନ୍ଦିରର ଶୀର୍ଷରେ ସ୍ଥାପିତ ଧାତବ ଚକ୍ରକୁ ବୁଝାଯାଏ। କବି ତେଣୁ କହିଛନ୍ତି, ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା। ଏହା ସ୍ପଷ୍ଟ କରେ ଯେ ନୀଳଚକ୍ର ଓ ଚକ୍ର ଉପରେ ଉଡ଼ୁଥିବା ବାନାର ମହାତ୍ମ୍ୟକୁ ମୁକ୍ତକଣ୍ଠରେ ସ୍ୱୀକାର କରାଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରଟି ପ୍ରକାଣ୍ଡକାୟ। ବାହ୍ୟଚକ୍ର ଓ ଅନ୍ତଚକ୍ର ଏ ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ବାହ୍ୟଚକ୍ରର ପରିଧି ପ୍ରାୟ 36 ଫୁଟ, ଅନ୍ତଚକ୍ରର ପରିଧି ପ୍ରାୟ 10 ଫୁଟ। ଏ ଦୁଇ ଚକ୍ରକୁ ସଂଯୁକ୍ତ କରିଛି 8 ଗୋଟି ଧାତବ ଅର। ନୀଳଚକ୍ର ପାଇଁ ନିର୍ଦ୍ଦିଷ୍ଟ ସେବାୟତମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବଂଶାନୁକ୍ରମେ ନୀଳଚକ୍ରଙ୍କ ସେବା କରୁଥିବା ସେବାୟତମାନେ ଗରୁଡ଼ ସେବକ ବା ଚୁନରା ନିଯୋଗ ନାମରେ ପରିଚିତ। ଏମାନଙ୍କୁ ଗରୁଡ଼ ସେବକ କୁହାଯିବାର କାରଣ ଏହି ଯେ ମନ୍ଦିରର ଭୋଗମଣ୍ଡପ ନିକଟରେ ଥିବା ଗରୁଡ଼ ସ୍ତମ୍ଭର ଗରୁଡ଼ଙ୍କ ସେବା ମଧ୍ୟ ଏହିମାନେ ହିଁ କରନ୍ତି। ଗରୁଡ଼ଙ୍କୁ ବସ୍ତ୍ର ପିନ୍ଧାଇବା, ଫୁଲରେ ସଜାଇବା, ତାଙ୍କ ସମୀପରେ ଘିଅ ଦୀପ ଜାଳିବା ଏମାନଙ୍କର କାମ। ନୀଳଚକ୍ରରେ ବାନା ବାନ୍ଧିବା କେବଳ ନୁହେଁ, ନୀଳଚକ୍ର ତଳେ ଘିଅ ଦୀପ ଜାଳିବା ମଧ୍ୟ ଗରୁଡ଼ ସେବକଙ୍କର ହିଁ କାମ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ। ଶେଷ ଗୀତଟି ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ। ଗୀତ ରଚନା ଅଲେଖ ବିଶ୍ୱାଳ।

ପରବର୍ତ୍ତୀ ଗୀତ ନେଇଛୁ ଗଜନୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଜାଭେଦ ଅଲି। ଗୀତ ରଚନା ପ୍ରସୂନ ଯୋଶୀ ଏବଂ ସଙ୍ଗୀତ ସଂଯୋଜନା ଏ ଆର୍ ରେହମାନ।

2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଏହି ଗୀତଟି ଶୁଣୁଛନ୍ତି ୟାରିଆନ୍ ଚଳଚ୍ଚିତ୍ରରୁ ମହମ୍ମଦ ଇରଫାନ୍ଙ୍କ କଣ୍ଠରେ। ଗୀତ ରଚନା ମିଥୁନ ଏବଂ ସଙ୍ଗୀତ ସଂଯୋଜନା ମଧ୍ୟ ମିଥୁନ।

ଶ୍ରୋତା ବନ୍ଧୁ ଏହି ଗୀତଟି ଶୁଣିଛନ୍ତି ମର୍ଡର୍ 3 ଚଳଚ୍ଚିତ୍ରରୁ ସଫାକତ୍ ଅହମ୍ମଦ ଅଲି କଣ୍ଠରେ, ଗୀତ ରଚନା ସାୟିଦ କ୍ୱାତ୍ରି ଏବଂ ସଙ୍ଗୀତ ସଂଯୋଜନା ପ୍ରୀତମ୍।

ଶ୍ରୋତାବନ୍ଧୁ, ଏହି ଗୀତଟି ଶୁଣୁଥିଲେ ଜବ୍ ତକ୍ ହେ ଚାନ୍ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଥିଲେ ଶିଳ୍ପୀ ମୋହିତ ଚୌହାନ ଏବଂ ଶ୍ରିୟା ଘୋଷାଲ। ଗୀତ ରଚନା ଗୁଲଜାର, ସଙ୍ଗୀତ ସଂଯୋଜନା ଏଆର୍ ରହମାନ। ପରବର୍ତ୍ତୀ ଗୀତ ଶୁଣନ୍ତୁ, ଗୋରୀ ତେରେ ପ୍ୟାର ମି। କଣ୍ଠଦାନ କରିଛନ୍ତି ନିତେଶ କଦମ ଏବଂ ଶ୍ରୁତି ପଠକ। ଗୀତ ରଚନା କୈସର ମୁନିର ଏବଂ ସଙ୍ଗୀତ ସଂଯୋଜନା ବିଶାଲ ଶେଖର। ଚଳଚ୍ଚିତ୍ର ଗୋରୀ ତେରେ ପ୍ୟାର ମି।

ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଗୀତ ଶୁଣନ୍ତୁ। ପ୍ଲେଙ୍ଗେଷ୍ଟ ଚଳଚ୍ଚିତ୍ରରୁ ଆଶା ଭୋସ୍ଲେ ଏବଂ କିଶୋର କୁମାରଙ୍କ କଣ୍ଠରେ ମଜରୁଙ୍କ ଗୀତ ରଚନାରୁ ସଙ୍ଗୀତରେ ସଜାଇଛନ୍ତି ଏସ୍ ଟି ବର୍ମନ। ଚଳଚ୍ଚିତ୍ର ପ୍ଲେଙ୍ଗେଷ୍ଟ।

ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ସୁମଧୁର ଗୀତ ଏବଂ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀର ପ୍ରିୟ କାର୍ଯ୍ୟକ୍ରମ ଖୋଲା ଛରକାକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ମୁଁ ଅଛି ଆପଣଙ୍କ ସହ ବନଶ୍ରୀ ଦାସ। ବର୍ଷାର ସ୍ନିଗ୍ଧ ସକାଳରେ ଆପଣଙ୍କ ସହ କିଛି ସୁନ୍ଦର ମୁହୂର୍ତ୍ତ ବାଣ୍ଟିବି ଏବଂ ଶୁଣିନେବା କିଛି ମନଛୁଆଁ ଗୀତ, ସ୍ଥାନୀୟ ସୂଚନା। ଆଜି ରବିବାର, ଆଷାଢ଼ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଏବଂ ଜ୍ୟେଷ୍ଠ ନକ୍ଷତ୍ର। ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭ, ମଙ୍ଗଳମୟ ଏବଂ ଆନନ୍ଦମୟ ହେଉ ଏହି କାମନା। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଜି ଏକ ଅତ୍ୟନ୍ତ ପବିତ୍ର ଏବଂ ବିଶେଷ ନୀତି, ଯାହାକୁ ଆମେ ଅଧରପଣ ବୋଲି କହୁଛୁ। ବାହୁଡ଼ା ଯାତ୍ରା ପରି ରଥ ଉପରେ ଏହା ପାଳନ କରାଯାଏ। ଅଧରପଣ ନୀତିରେ ବିଶାଳ ମାଟିରେ ପାତ୍ରରେ ଦୁଧ, ଦହି, ଛେନା, କଦଳୀ, ଚିନି, ଗୋଲମରିଚ, କର୍ପୂର, ସୁଗନ୍ଧିତ ଦ୍ରବ୍ୟ ମିଶାଇ ଏକ ପାନୀୟ ପ୍ରସ୍ତୁତ କରାଯାଏ। ଏହି ପାତ୍ରକୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚତାରେ ରଖି ନିବେଦନ କରାଯାଏ। ଏଥିରୁ ଏହାର ନାମ ଅଧରପଣ ବୋଲି କୁହାଯାଏ। ନିବେଦନ ଶେଷରେ ମାଟିର ପାତ୍ରଗୁଡ଼ିକୁ ଭାଙ୍ଗି ଦିଆଯାଏ। ବିଶ୍ୱାସ କରାଯାଏ ଯେ ରଥଯାତ୍ରା ସମୟରେ ରଥ ସହ ଚାଲୁଥିବା ଦେବଦେବୀ, ଯକ୍ଷ, ଗନ୍ଧର୍ବ ଏବଂ ଅଦୃଶ୍ୟ ଦେବୀ ସତ୍ତାମାନେ ଏହି ପବିତ୍ର ପାନୀୟ ଗ୍ରହଣ କରି ତୃପ୍ତ ହୁଅନ୍ତି ଓ ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ବିଦାୟ ନିଅନ୍ତି। ଅନେକ ନୀତି କାନ୍ତିରେ ପବିତ୍ର ରଥଯାତ୍ରାଟି ପାଳନ ହୋଇଥାଏ, ଏହା ଆପଣଙ୍କୁ ଭଲ ଭାବେ ଜଣା। ଅଧରପଣ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା। ରଥ ଉପରେ ମହାପ୍ରଭୁଙ୍କୁ ଏହି ସ୍ୱତନ୍ତ୍ର ପାନୀୟ ନିବେଦନ କରିବା ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟ ଅନୁଷ୍ଠାନ ହୁଏ ଓ ଭକ୍ତ ମଧ୍ୟ ଏଥିରେ ଏହାକୁ ଦେଖିବା ପାଇଁ, ଏହାକୁ ଅନୁଭବ କରିବା ପାଇଁ ଏହି ବିଶ୍ୱାସ ରହିଛି ସେମାନଙ୍କର ମନରେ ଯେ ଈଶ୍ୱର ସବୁବେଳେ ପାଖେ ପାଖେ ଅଛନ୍ତି ଓ ଯାହା ମଧ୍ୟ ସେ ଚାହାନ୍ତି ତାଙ୍କ ଇଶାରାରେ।

ଅନ୍ଧାର ରାତିରେ ଗୋଟେ ଛୋଟ ଦୀପ ଜଳି ଉଠିଲା। କେହି ପଚାରିଲେ, ଏତେ ବଡ଼ ଅନ୍ଧାରକୁ ତୁମେ କ'ଣ ବଦଳାଇ ପାରିବ? ଦୀପଟି ହସି କହିଲା, ସମଗ୍ର ଅନ୍ଧାରକୁ ହଟାଇ ପାରିବିନି, କିନ୍ତୁ ଯେଉଁଠି ମୁଁ ଅଛି ସେଠି ଆଲୋକ ଦେଇପାରିବି। ଆମେ ସମସ୍ତେ ନିଜ ସ୍ଥାନରୁ ଭଲ କାମ ଆରମ୍ଭ।

କଲେ ସମାଜ ନିଶ୍ଚୟ ସୁନ୍ଦର ହେବ। ତେବେ ଶ୍ରୋତା ବନ୍ଧୁ, ଏହି କଥାଟି ନିଜଠାରୁ ପ୍ରଥମେ ଆରମ୍ଭ କରି କାର୍ଯ୍ୟରେ ପରିଣତ କରିବାକୁ ସଂକଳ୍ପ କରିବା। ଛୋଟ ଛୋଟ ଭଲ କାମ, ସୁନ୍ଦର ବ୍ୟବହାର ଓ ଅନ୍ୟର ମୁହଁରେ ହସ ଫୁଟାଇବାର ଚେଷ୍ଟା ହିଁ ମଣିଷକୁ ପ୍ରକୃତରେ ବଡ଼ କରି। ନିଜେ ମଧ୍ୟ ଖୁସିରେ ରୁହନ୍ତୁ ଏବଂ ଭଲ କାମ କିଛି କିଛି କରିବାକୁ ଚେଷ୍ଟା କରନ୍ତୁ। ଏଥର ନେଇଯିବା ସଙ୍ଗୀତମୟ ବିରତିଟିଏ।

0: Strepsils Pure Voices. 100% pure.
1: ହଁ ଶ୍ରୋତା ବନ୍ଧୁ, ପ୍ରେମ ପ୍ରେମ ବର୍ଷାର ସମ୍ପର୍କ ଅତି ନିବିଡ଼। ମେଘ ଯେତେବେଳେ ଆକାଶରେ ଅଭିମାନ କରି କଳା ପଡ଼ିଯାଏ, ସେତେବେଳେ ବର୍ଷା ହୋଇ ସେ ଧରା ଉପରେ ଝରି ପଡ଼େ। ଧରା ମଧ୍ୟ ଶାନ୍ତ ଓ ଶୀତଳ ହୋଇ ସେ ବର୍ଷା ବିନ୍ଦୁକୁ ଆପଣେଇ ନିଏ। ଏହା ହିଁ ତ ପ୍ରେମର ସବୁଠାରୁ ସୁନ୍ଦର ଅଭିବ୍ୟକ୍ତି, ସମର୍ପଣ ଓ ସ୍ୱୀକୃତି। ବର୍ଷାର ଶବ୍ଦ ଏବଂ ଉଦା ମାଟିର ମହକମନ ଭିତରେ ସୁପ୍ତ ହୋଇ ରହିଥିବା ପୁରୁଣା ମିଠା ସ୍ମୃତିଗୁଡ଼ିକୁ ପୁଣି ଥରେ ସତେଜ କରିଦିଏ। କେତେବେଳେ ଏହା କାହାର ସାନ୍ନିଧ୍ୟର ମିଠା ଅନୁଭୂତି ଆଣିଦିଏ, ତ ଆଉ କେତେବେଳେ ବିରହର ଓଦା ଅଶ୍ରୁ ହୋଇ ଆଖିରେ ଭରିଯାଏ। ବର୍ଷା ଆସିଲେ ହୃଦୟ ଆପେ ଆପେ କବି ହୋଇଯାଏ। ଝରକା ପାଖରେ ବସି ଚା କପି ହାତରେ ଧରି ବର୍ଷାକୁ ଦେଖିବା ଏବଂ କାହା କଥା ଭାବିବା, ଏ ସାଧାରଣ ମୁହୂର୍ତ୍ତଟି ମଧ୍ୟ ଅତ୍ୟନ୍ତ କାବ୍ୟିକ ହୋଇପଡ଼େ। ବର୍ଷା ଶିଖାଏ ପ୍ରେମର ଭାଷା, ଶିଖାଏ ତ୍ୟାଗର ମୋହ, ନିଜେ ଝରିଯାଇ ଅନ୍ୟ ମନରେ ଭରିଦିଏ ସ୍ନିଗ୍ଧ ସ୍ନେହ। ତେବେ ବର୍ଷାକୁ ଅନୁଭବ କରିଛନ୍ତି କି? ବର୍ଷାର ଅନେକ ରୂପ, ସେ ବର୍ଷାର ରୂପକୁ ଯିଏ ଅନୁଭବ କରିଛି ସେ ହିଁ ଜାଣିଛି। ଗୋଟିଏ ପଟରେ ପ୍ରେମ, ତ ଅନ୍ୟ ପଟରେ ପ୍ରତାରଣା ମଧ୍ୟ ରହିଛି। ପ୍ରେମକୁ ଯିଏ ଉପଭୋଗ କରି

ଆଉ କିଏ କିଏ ବର୍ଷାର ପ୍ରତାରଣାକୁ ମଧ୍ୟ ସହିବାକୁ ପଡ଼ିଛି। ତେବେ ବର୍ଷାକୁ ତ ସ୍ୱାଗତ କରିବାକୁ ହେବ ନା, ବର୍ଷା ଆସିଲେ ତ ସବୁଜିମା ଖେଳିଯିବ, ସମସ୍ତଙ୍କ ହୃଦୟ ମଧ୍ୟ ସବୁଜ ସବୁଜ ହୋଇଯିବ, ଏ ପ୍ରକୃତି ରାଣୀ ମଧ୍ୟ ହସି ଉଠିବ। ତେବେ ପ୍ରେମକୁ ମଧ୍ୟ ସ୍ୱୀକାର କରିବା ଆଉ ପ୍ରତାରଣାକୁ ମଧ୍ୟ ସ୍ୱୀକାର କରିବା। ତେବେ ନେଇଯିବା ଆଉ ଏକ ସୁନ୍ଦର ଗୀତଟି ଆଉ ନିଜେ ଅନୁଭବ କରିବା।

ଆଜି ଜୁଲାଇ 26 ତାରିଖ। ଆପଣମାନଙ୍କର ସ୍ମରଣ ଅଛି ଏହି ଦିନଟି ଭାରତର ଇତିହାସରେ ଗୌରବ ସାହସ ଦେଶପ୍ରେମର ପ୍ରତୀକ ଭାବେ ପାଳନ କରାଯାଏ। ଆଜି କାର୍ଗିଲ ବିଜୟ ଦିବସ। 1949 ମସିହାରେ ଜାମ୍ମୁ କାଶ୍ମୀରର କାର୍ଗିଲ ଅଞ୍ଚଳର ଉଚ୍ଚ ପାହାଡ଼ଗୁଡ଼ିକର ପାକିସ୍ତାନ ସମର୍ଥିତ ଅନୁପ୍ରବେଶକାରୀମାନେ ଦଖଲ କରିଥିଲେ। ଭାରତୀୟ ସେନା ଅପରେସନ୍ ବିଜୟ ନାମରେ ଏକ ସାହସିକ କାର୍ଯ୍ୟ ଆରମ୍ଭ କରିଥିଲେ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି, ପ୍ରବଳ ଶୀତ ଏବଂ ସମୁଦ୍ର ପତନଠାରୁ ପ୍ରାୟ 16,000-18,000 ଫୁଟ ଉଚ୍ଚ ପାହାଡ଼ରେ ଭାରତୀୟ ଯବାନମାନେ ଅସାଧାରଣ ବୀରତ୍ୱର ପରିଚୟ ଦେଇଥିଲେ। ଭାରତ ସମସ୍ତ ଦଖଲ ହୋଇଥିବା ଶୃଙ୍ଗକୁ ପୁନରୁଦ୍ଧାର କରି ବିଜୟ ହାସଲ କରିଥିଲେ। ସେହି ଦିନଠାରୁ ଆଜିର ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ। ଏହି ଯୁଦ୍ଧରେ 527 ଜଣ ଭାରତୀୟ ସୈନିକ ସର୍ବୋଚ୍ଚ ବଳିଦାନ ଦେଇଥିଲେ ଏବଂ 1,000ରୁ ଅଧିକ ଯବାନ ଆହତ ହୋଇଥିଲେ। ସେମାନଙ୍କର ସାହସ, ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ। ଶ୍ରୋତାବନ୍ଧୁ, କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ସ୍ମୃତି ନୁହେଁ, ଏହା ଆମକୁ କର୍ତ୍ତବ୍ୟ, ଐକ୍ୟ, ସାହସ ଓ ଦେଶ ପ୍ରତି ଅତୁଟ ଭଲ ପାଇବାର ଶିକ୍ଷା ଦିଏ। ଏହି ଦିନ ଆମେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେମାନଙ୍କର ଏହି ତ୍ୟାଗ, ସାହସ, କର୍ତ୍ତବ୍ୟନିଷ୍ଠା ସମଗ୍ର ଦେଶବାସୀଙ୍କ ପାଇଁ ଚିରଦିନ ପ୍ରେରଣାର ଉତ୍ସ ହୋଇ ରହିବ। ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ସଦା ନିଷ୍ଠାବାନ ରହିବା ଏବଂ ସଂକଳ୍ପ କରିବା।

ଶ୍ରୋତା ବନ୍ଧୁ, ଆଜିର ଯୁବପିଢ଼ି ହିଁ ଆସନ୍ତାକାଲିର ଭାରତର ଭବିଷ୍ୟତ। ସେ ସ୍ୱପ୍ନ ଦେଖିବା ଆବଶ୍ୟକ ଯେଉଁ ସ୍ୱପ୍ନରେ କଠିନ ପରିଶ୍ରମ, ସଚ୍ଚୋଟତା ଓ ଶୃଙ୍ଖଳା ରହିଛି। ଜ୍ଞାନ ସହିତ

ଭଲ ସଂସ୍କାର ରହିଛି, ଦେଶପ୍ରେମ ଓ ସାମାଜିକ ଦାୟିତ୍ୱବୋଧତା ମଧ୍ୟ ସେମାନେ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରଯୁକ୍ତିର ସଦୁପଯୋଗ କରିବେ, ସମୟର ମୂଲ୍ୟ ବୁଝିବେ ଓ ପରିବେଶ ସୁରକ୍ଷାରେ ମଧ୍ୟ ତାଙ୍କର ଭୂମିକା ରହିବା ଆବଶ୍ୟକ। ସୁସ୍ଥ ଶରୀର, ସକାରାତ୍ମକ ଚିନ୍ତାଧାରା ଓ ଦୃଢ଼ ଆତ୍ମବିଶ୍ୱାସ ହିଁ ସଫଳତାର ମୂଳ ମନ୍ତ୍ର। ତେବେ ଏହା ହିଁ ଏମିତି ହିଁ ଯୁବଶକ୍ତି ଆବଶ୍ୟକ, ଯେଉଁମାନେ ନିଜ ପରିବାର, ସମାଜ ଓ ଦେଶର ଗୌରବକୁ ବଢ଼ାଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିବେ, ଏହା ହିଁ କାମନା। ଶ୍ରୋତାବନ୍ଧୁ, ଆଜିର ଦିନଟି ସ୍ମରଣ କରାଇ ବିଶିଷ୍ଟ ନାଟ୍ୟକାର, ସମାଲୋଚକ ଏବଂ ଚିନ୍ତକ ଜର୍ଜ ବର୍ଣ୍ଣାର୍ଡ ଶ, ଯାହାଙ୍କ ଆଜି ଜନ୍ମଦିବସ। 1856 ମସିହା ଜୁଲାଇ 26 ଆୟାରଲାଣ୍ଡର ଡବ୍ଲିନ୍ରେ ତାଙ୍କ ଜନ୍ମ। ସମାଜର ବିଭିନ୍ନ କୁସଂସ୍କାର, ଅସମାନତା ଓ ଅନ୍ୟର ବିରୋଧରେ ସେ ନିଜ ଲେଖା ମାଧ୍ୟମରେ ସ୍ୱର ଉଠାଇଥିଲେ। ତାଙ୍କ ନାଟକରେ ହାସ୍ୟରସ ସହ ଗଭୀର ସାମାଜିକ ବାର୍ତ୍ତା ରହିଥାଏ। ସମାଜକୁ ସଠିକ୍ ଦିଗ ଦେଖାଇବାର ଏକ ଶକ୍ତିଶାଳୀ ଅସ୍ତ୍ର ଥିଲା ତାଙ୍କ ଲେଖନୀ ମୂଳରେ।

ଶ୍ରୋତାବନ୍ଧୁ, ସମୟ ଇସାରା କଲାଣି ଆମର ବିଶେଷ କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କାର୍ଯ୍ୟକ୍ରମଟି କିପରି ଲାଗିଲା ନିଶ୍ଚୟ ମତାମତ ଦେବେ ଚିଠି ମାଧ୍ୟମରେ କିମ୍ବା ଆମ ହ୍ୱାଟ୍ସଆପ୍ ଦ୍ୱାରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଆଜିର ଉପସ୍ଥାପନାରେ ଥିଲି ମୁଁ ବନଶ୍ରୀ ଦାସ। ନମସ୍କାର।

0: আরে এটা একদম সিম্পল, এবং সেইথিপাইঁ মুঁ সেতবেলে মোর বিশ্বাস রখিথিলি এবং আজি মধ্য চেটিনাদ সিমেন্ট উপরে
1: শক্তি যাহা বর্ষা বর্ষা নুহে বরং পিঢ়ি পাই রহিথায়। চেটিনাদ সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূলদুয়া। চেটিনাদ সিমেন্ট, দ্য পারফেক্ট কনক্রিট চয়েস।
2: ওড়িশা সরকারଙ୍କ ସମୟବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଗୀତ ରଚନା ଗୌରବ ପଟ୍ଟନାୟକ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହୋଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଧୀରଜ ମହାନ୍ତି। ଗୀତ ରଚନା ଭ୍ରମରବର ଛାଟୋଇ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ

0: କାରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ବିଜୟ କୁମାର ମିଶ୍ର। ଗୀତ ରଚନା ପ୍ରଫୁଲ୍ଲ କୁମାର ପରିଜା।

କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ରତିକାନ୍ତ ଶତପଥୀ ଓ ଶିବାରାଣୀ ମହାପାତ୍ର। ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।

0: ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ। ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିବସ ଆମ ସମସ୍ତଙ୍କୁ ଗର୍ବିତ କରିଥାଏ। ଜୁଲାଇ ମାସ 26 ତାରିଖକୁ ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ଏହି ଦିବସ ସ୍ମରଣ କରାଯାଉଛି। କାର୍ଗିଲର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁ

0: ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି। ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ମାତୃଭୂମିର ସୁରକ୍ଷା ପାଇଁ ସେମାନେ ସର୍ବୋଚ୍ଚ ବଳିଦାନ ଦେବାକୁ ଉତ୍ସର୍ଗୀକୃତ ରହିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରଣାମ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାରଗିଲ ଯୁଦ୍ଧ ସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି। ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତାର ସହ ପରୀକ୍ଷଣ ହୋଇଥିବା ଉଷା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିକ୍ରମ ଏକର ସଫଳ ପରୀକ୍ଷଣ ଉପରେ ଶ୍ରୀ ମୋଦି ଉଲ୍ଲେଖ କରିବା ସହ ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ପ୍ରଶଂସା କରିଛନ୍ତି। ବିଜ୍ଞାନ ଅଲମ୍ପିଆଡ୍ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହାର ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ସମସ୍ତ 5 ଜଣ ଯାକ ଛାତ୍ର ପଦକ ହାସଲ କରିବା ଗୌରବର ବିଷୟ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱପ୍ନ, ପ୍ରତିଭା ଏବଂ କିଛି ହାସଲ କରିବାର ଆଗ୍ରହ କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଯାତ୍ରାକୁ ସହଜ କରିଥାଏ। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଦେଶବାସୀ ପ୍ରକୃତି ପ୍ରତି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଅବସରରେ ଅହମ୍ମଦାବାଦର ଉଦାଜ ଅଞ୍ଚଳରେ ଚାରାରୋପଣ ନେଇ ସ୍ଥାପନ ହୋଇଥିବା ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ସ୍ ଉପରେ ଆଲୋକପାତ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃ ଚକ୍ରଣ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଉପରେ ଶ୍ରୀ ମୋଦି ଏହି ଅବସରରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ହସ୍ତତନ୍ତ କ୍ଷେତ୍ରରେ ବିକାଶ ଯୋଗୁଁ ଏହା ଉପରେ ନିର୍ଭରଶୀଳ କାରିଗରଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ଇତିମଧ୍ୟରେ ଖଦି ଲୋକପ୍ରିୟତା ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋଁ କି କାହାନୀ କୋ ସାମନେ ଲାତା ହୈ। ୟେ ଭୋ ଲୋଗ୍ ହୈଁ ଜୋ ଗର୍ଭ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହୈଁ। ଆଜ କେ ଦିନ ମେରା ଆଗ୍ରହ ହୈ କି ହମ ହସ୍ତକଲା କୋ ପ୍ରୋତ୍ସାହିତ କର ଅପନେ ବୁନକର ସାଥିୟୋଁ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୋ ଔର ସଶକ୍ତ କରେ।
0: ଶ୍ରୀ ମୋଦି କହିଛନ୍ତି ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନାଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛନ୍ତି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା

ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାରଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 ମସିହା କାରଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାରଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାରଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୂସ୍କଳନ ଜନିତ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲ୍ଟାଲ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲାରେ ଥିବା ପେହଲଗାମ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। 57 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟରେ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆସାମରେ ଏଭଳି ପ୍ରାକୃତିକ ଦୁର୍ବିପାକ ଅବସରରେ ରିଲିଫ୍ ଏବଂ ପୁନର୍ବାସ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ସୋନୱାଲ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିଠାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଝାଡ଼ଖଣ୍ଡ କ୍ରୀଡ଼ା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମ ସମ୍ବାଦଦାତା କହିଛନ୍ତି, ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ାର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ଫୁଟବଲ ପ୍ରତିଯୋଗିତା ଏସିଆ ମହାଦେଶର ସର୍ବପୁରାତନ ଓ ମର୍ଯ୍ୟାଦାଜନକ କ୍ରୀଡ଼ା ଭାବେ ଜଣାଶୁଣା। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ଶ୍ରୀଲଙ୍କା ଡିଫେଣ୍ଡର ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ 3-ଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30ରେ ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ ପ୍ରଥମ 2 ମ୍ୟାଚ୍ରେ ବିଜୟ ହାସଲ କରି ଭାରତ 2-0 ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାରଗିଲ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ 3-ଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍ମରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଣାଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣାହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ଆସନ୍ତାକାଲି ଠାକୁରମାନେ ନୀଳାଦ୍ରି ବିଜେ କରିବେ। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କ ଅସାଧାରଣ ସାହସକୁ ଏହି ଦିବସ ସ୍ମରଣ କରାଉଛି। କାର୍ଗିଲର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟର ସାଇକେଲ ରାଲି ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟର ସାଇକେଲ ରାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚିପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ, ଡିଆର୍ଡିଓ ପକ୍ଷରୁ ଉଷା ଓ ପିନାକ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୂହିକ କାର୍ଯ୍ୟର ପ୍ରତିଫଳନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରା ରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିବା ସହିତ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ ପ୍ରଶଂସା କରି କହିଥିଲେ।
1: जने के इस अभियान को जन आंदोलन बनाए, मुझे बहुत खुशी है कि गांव हो या शहर, हर जगह लोगों ने बढ़ चढ़ कर भागीदारी की है। छत्तीसगढ़ के कोरबा, उड़ीसा के भुवनेश्वर और आंध्र प्रदेश के विजयनगरम इस अभियान के उत्साहजनक परिणाम दिखाई दे रहे हैं। आइए हम भी अपने आसपास किसी एक तालाब, कुएं या बावड़ी की जिम्मेदारी ले पानी की हर बूंद बचाएं।
0: क्रीड़ा क्षेत्र में भारतीय खिलाड़ियों उत्कृष्ट

0: ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ଆବର୍ଜନାର ସଦୁପଯୋଗ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ହସ୍ତତନ୍ତ ସାମଗ୍ରୀର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଘେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋ କି କାହାନୀ କୋ ସାମନେ ଲାତା ହୈ। ୟେ ଭୋ ଲୋଗ ହୈ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହୈ। ଆଜ କେ ଦିନ ମେରା ଆଗ୍ରହ ହୈ କି ହମ ହସ୍ତକଲା କୋ ପ୍ରୋତ୍ସାହିତ କର ଅପନେ ବୁନକର ସାଥିଓ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୋ ଅର୍ ସଶକ୍ତ କରେ।
0: ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଚଳିତ ବର୍ଷ ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ସଶସ୍ତ ବାହିନୀର ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯୋଦ୍ଧାମାନଙ୍କ ଅଦ୍ୱିତୀୟ ପରାକ୍ରମ ଅଟଳ ସଂକଳ୍ପ ଏବଂ ଅନନ୍ୟ ରାଷ୍ଟ୍ରଭକ୍ତି ଭାରତୀୟ ସେନାର ଗୌରବମୟ ପରମ୍ପରାର ଅତୁଳନୀୟ ଉଦାହରଣ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ନମ୍ରତା ଓ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକୁ ନିର୍ବାହ କରିବି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ପ୍ରକ୍ରିୟାକରଣ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ସାର ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ବୈଠକରେ ଯୋଗଦେଇ ସାର ମହଜୁଦ ବଣ୍ଟନ ବ୍ୟବସ୍ଥା ସମୟୋପଯୋଗୀ ସାର ଯୋଗାଣ ସମ୍ପର୍କରେ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ 1କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମା ସମଲେଶ୍ୱରୀଙ୍କ ମନ୍ଦିରଠାରେ ସ୍ୱତନ୍ତ୍ର ଥିମ୍ ସଙ୍ଗକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଆଷାଢ଼ ଶୁକ୍ର ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ

ଅଧରପଣା ନୀତି, ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍ମରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଅଲତଫ ସାବ୍ରି ଓ ହାସିମ ସାବ୍ରି। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ, କଥାଚିତ୍ର ମେ ହୁନା।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଖାକି କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ପରିଚାଳନା ରାମ ସମ୍ପତ।

କେତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:24। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:15। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତକ୍ରମରେ ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଆର ଦଳବେହେରା ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ପୋର୍ଟସ୍ ସ୍କାନ୍ ରାତି 8:30। ସ୍ପଟ୍ ଲାଇଟ୍ ରାତି 9:15। ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଣିବେ ନାଟକ ଶ୍ରୀ ନୀଳମାଧବ। ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ପାଟଣ ସମପରାହ୍ନ 5ଟା ଶ୍ରୋତା ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମରେ। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ନେଇ ଆସିଛି ମୁଁ ଦୀପ୍ତିମୟ ସିଂ। ନମସ୍କାର ଶ୍ରୋତା ବନ୍ଧୁ, ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କରିଥାନ୍ତି ଜନହିତରେ। ଏମିତି ଅନେକ ଯୋଜନା ମଧ୍ୟରୁ ଗୋଟିଏ ଯୋଜନା ହେଉଛି ପିଏମ୍ ବିଶ୍ୱକର୍ମା। ତାହେଲେ ଆଜିର କାର୍ଯ୍ୟକ୍ରମରେ ଆମେ ଏହି ପିଏମ୍ ବିଶ୍ୱକର୍ମା ସମ୍ବନ୍ଧରେ ଅନେକ କିଛି ତଥ୍ୟ ଜାଣିବା ଏବଂ ଆଲୋଚନା ମଧ୍ୟ କରିବା। ଆମ ସହିତ ଆଲୋଚନା କରିବା ପାଇଁ ଅଛନ୍ତି ଶ୍ରୀଯୁକ୍ତ ଜୀବନ ଜ୍ୟୋତି ଓଝା ସାର୍, ଯିଏକି ଏହି ପିଏମ୍ ବିଶ୍ୱକର୍ମା ଯୋଜନାର ଟ୍ରେନିଂ ଇନଚାର୍ଜ ଅଛନ୍ତି CTTC ଭବାନୀ ପାଟନାରେ। ସାର୍ ନମସ୍କାର।
1: ନମସ୍କାର
0: ସାର୍, ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ସାର୍। ସାଧାରଣରେ ପିଏମ୍ ବିଶ୍ୱକର୍ମା କହିଲେ ଆମେ କ'ଣ ବୁଝିବା?
1: ଦେଖନ୍ତୁ, ବିଶ୍ୱକର୍ମା ଏ ଯେଉଁ ଶବ୍ଦଟି ଆମର ବହୁତ ପାରମ୍ପରିକ ହିସାବରେ ଆମେ ୟୁଜ୍ କରୁଛେ। ଯେମିତି ଆପଣଙ୍କର ପାରମ୍ପରିକ କାରିଗର ହୋଇଗଲେ ହସ୍ତଶିଳ୍ପୀମାନଙ୍କୁ ଆମେ ବିଶ୍ୱକର୍ମା କହିଥାଉ, ଏବଂ ଯେଉଁ କମାର ବଣିଆ କୁମ୍ଭାର ବଢ଼େଇ ଏଇ ଯେଉଁ କୌଳିକ ବୃତ୍ତି ସବୁ ଅଛି ଏମାନେ ଯେଉଁମାନେ ନିୟୋଜିତ ହୋଇଥାନ୍ତି ଆମେ ତାଙ୍କୁ ବିଶ୍ୱକର୍ମା ହିସାବରେ ସମ୍ବୋଧନ କରିଥାଉ। ଏହି ଦକ୍ଷତା ବା ବୃତ୍ତି ଉଭୟ ପରିବାର ମଧ୍ୟରେ ତଥା କାରିଗର ହସ୍ତଶିଳ୍ପୀମାନଙ୍କର ଅନୌପଚାରିକ ଗୋଷ୍ଠୀ ମଧ୍ୟରେ ପାରମ୍ପରିକ ପ୍ରଶିକ୍ଷଣର ଗୁରୁ ଶିଷ୍ୟ ନମୁନା ଅନୁସରଣ କରି ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଚାଲିଥାଏ। ପିଏମ୍ ବିଶ୍ୱକର୍ମା ଯେଉଁ ନୂତନ ଯୋଜନାଟି ସରକାର ହାତକୁ ନେଇଛନ୍ତି, ତାହା କାରିଗର ତଥା ହସ୍ତଶିଳ୍ପୀମାନଙ୍କର ଉତ୍ପାଦର ଗୁଣବତ୍ତା ତଥା ଉପଲବ୍ଧତା ଏବଂ ସେବାକୁ ଉନ୍ନତ କରିବା ତଥା ବିଶ୍ୱକର୍ମାମାନଙ୍କୁ ଘରୋଇ ତଥା ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳରେ ଏକଭୂତ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱକର୍ମାଙ୍କୁ ଅର୍ଥାତ୍ କାରିଗର ଏବଂ ହସ୍ତଶିଳ୍ପୀମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମଗ୍ରିକ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ସମ୍ପୃକ୍ତ ବାଣିଜ୍ୟ ମୂଲ୍ୟ ଶୃଙ୍ଖଳକୁ ବଢ଼ାଇବାରେ ସକ୍ଷମ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। କାରିଗର ହସ୍ତଶିଳ୍ପୀମାନଙ୍କ ଦ୍ୱାରା କରାଯାଉଥିବା ଏହି ବୃତ୍ତିଗୁଡ଼ିକର ପଦ୍ଧତିରେ ଏହା ଏକ ଗୁଣାତ୍ମକ ପରିବର୍ତ୍ତନ ଆଣିବ ଏବଂ ଏହା ସେମାନଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ତଥା ଜୀବନଶୈଳୀକୁ ମଧ୍ୟ ଉନ୍ନତ କରିବାକୁ

0: ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। କିନ୍ତୁ ଯଦି ଜଣେ ହିତାଧିକାରୀ ପିଏମ୍ ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ ହୁଏ ତାହେଲେ ସେହି ଯୋଜନାରୁ କ'ଣ ଲାଭ ପାଇପାରିବ?
1: ପିଏମ୍ ବିଶ୍ୱକର୍ମା ହେଉଛି ଏକ ସାମଗ୍ରିକ ଯୋଜନା ଯାହା କାରିଗର ଶିଳ୍ପୀମାନଙ୍କର ସମଗ୍ର ଏକ ମୂଳକ ପଦକ୍ଷେପ ନିଆହେଉଛି। ମାନେ ଆମେ ଦେଖିବା ଯଦି ଉପାଦାନ ଗୁଡ଼ିକ ମାଧ୍ୟମରେ କାରିଗର ହସ୍ତଶିଳ୍ପୀମାନଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହାୟତା ଯୋଗାଇବା ପାଇଁ ସରକାର ଯୋଜନା କରୁଛନ୍ତି। ସ୍ୱୀକୃତି କଥା ହେଉଥିଲେ, ଯେଉଁଟା ପିଏମ୍ ବିଶ୍ୱକର୍ମାର ଗୋଟେ ପ୍ରମାଣପତ୍ର ପରିଚୟ ପତ୍ର ସେମାନଙ୍କୁ ମିଳିପାରିବ। ତା ସହିତ ଆପଣ ଯେମିତି କହିପାରିବା ଆମେ ଦକ୍ଷତା ଉନ୍ନୟନ ହୋଇଗଲା, ଉପକରଣ ପ୍ରୋତ୍ସାହନ, ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ, ବଜାର ସହାୟତା ନିମନ୍ତ ବା ବ୍ରାଣ୍ଡର ତାଙ୍କର ଯେଉଁ ବ୍ରାଣ୍ଡର କେମିତି ସେମାନେ ପ୍ରୋତ୍ସାହିତ ହୋଇପାରିବେ ତା ପାଇଁ ସରକାର ଯୋଜନା କରିଛନ୍ତି।
0: ସାର୍, ଯଦି ଜଣେ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ବା ପରିଚୟ ପତ୍ର ପାଆନ୍ତି ତାଙ୍କର ଲାଭ କ'ଣ?
1: ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ବା ପରିଚୟ ପତ୍ର ତାଙ୍କୁ ଏକ ପରିଚୟ ସୃଷ୍ଟି କରିବ ତାଙ୍କ ପାଇଁ। ଆମେ ଯେମିତି କହୁଛେ RPL ବା ରେକଗ୍ନିସନ୍ ପ୍ରାୟର ଲର୍ଣ୍ଣିଂ, ଯେଉଁଟାକି ଆମେ କହୁଛେ ପ୍ରାଥମିକ ଶିକ୍ଷା ସ୍ୱୀକୃତି, ଏଇଟା ତାଙ୍କର ଗୋଟେ ରେକଗ୍ନିସନ୍ ତାଙ୍କୁ ସୃଷ୍ଟି କରିବ। ପ୍ରମାଣପତ୍ର ପରିଚୟ ପତ୍ର ଏକ ସ୍ୱତନ୍ତ୍ର ଡିଜିଟାଲ ନମ୍ବର ସୃଷ୍ଟି ହେବ, ଉଲ୍ଲେଖ ହେବ। ପ୍ରମାଣପତ୍ର ଜଣେ ବିଶ୍ୱକର୍ମା ଭାବରେ ଆବେଦନକାରୀଙ୍କୁ ସ୍ୱୀକୃତି ପ୍ରଦାନ କରିବ ଏବଂ ଏହି ଯୋଜନା ଅଧୀନରେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ପାଇବା ପାଇଁ ଯୋଗ୍ୟ କରାଇବ। ହିତାଧିକାରୀମାନଙ୍କ ପାଇଁ ପିଏମ୍ ବିଶ୍ୱକର୍ମା ପ୍ରମାଣପତ୍ର ପରିଚୟ ପତ୍ର ଡିଜିଟାଲ ତଥା ବାସ୍ତବିକ ରୂପରେ ପ୍ରଦାନ କରାଯିବ।
0: ଆପଣ ଯେଉଁ କହିଲେ ଯେ ଦକ୍ଷତା ଉନ୍ନୟନ, ଏହାଦ୍ୱାରା ସେମାନଙ୍କର କ'ଣ ଲାଭ ହେବ?
1: ଦେଖନ୍ତୁ, ଯେଉଁମାନେ କୌଳିକ ବୃତ୍ତି ବା ପାରମ୍ପରିକ ଶୈଳୀରେ କାମ କରି ଆସୁଛନ୍ତି ସେମାନଙ୍କୁ ଉନ୍ନତ ଆଧୁନିକ ଯେଉଁ ଉପକରଣ ଅଛି ସେଗୁଡ଼ାକୁ ଆମେ ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ କରାଇବୁ। ଏଇ ଯେଉଁ ଅଧୀନରେ ଥିବା ଯେଉଁ ଦକ୍ଷତା ବୃଦ୍ଧି ନିମିତ୍ତ କରାଯାଇଥିବା ହସ୍ତକ୍ଷେପ ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ପିଢ଼ି ପିଢ଼ି ଧରି ହାତ ଓ ପାରମ୍ପରିକ ଉପକରଣ ସହିତ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କ ପାଇଁ ଆମେ ଆଧୁନିକ ଉପକରଣ ଯୋଗାଇବୁ। ଏହି ହସ୍ତକ୍ଷେପ ତିନୋଟି ଉପାଦାନକୁ ନେଇ ଗଠିତ, ଯେମିତିକି ଦକ୍ଷତା ମୂଲ୍ୟାଙ୍କନ, ମୌଳିକ ପ୍ରଶିକ୍ଷଣ ଓ ଉନ୍ନତ ପ୍ରଶିକ୍ଷଣ। ଆମେ କହିପାରିବା ତାଙ୍କୁ ଦକ୍ଷତା ମୂଲ୍ୟାଙ୍କନ, ଯେମିତିକି ସେମାନେ ପାରମ୍ପରିକ ଯେଉଁ ପ୍ରଶିକ୍ଷଣରେ ଉନ୍ନତ ଅଛନ୍ତି ତାଙ୍କୁ ଆମେ ମୂଲ୍ୟାଙ୍କନ କରାଇବୁ, ତାଙ୍କର ମୌଳିକ ପ୍ରଶିକ୍ଷଣ କରାଇବୁ, ବେସିକ୍ ସ୍କିଲିଂ ଆମେ ତାଙ୍କୁ କହୁଛୁ ଏବଂ ଆଡ଼ଭାନ୍ସ ସ୍କିଲିଂ, ତିନୋଟି ଧାରାରେ ଆମେ ତାଙ୍କର ପ୍ରଶିକ୍ଷଣ କରାଇବୁ। ଦକ୍ଷତା ଉନ୍ନୟନ, ଆଧୁନିକ ଉପକରଣ, ଡିଜାଇନ୍ ଉପାଦାନ ଓ କ୍ଷେତ୍ର ଦକ୍ଷତାର ମୁଖ୍ୟ ଉପାଦାନ ଭାବରେ କ୍ଷେତ୍ରୀୟ ମୂଲ୍ୟ ଶୃଙ୍ଖଳ ସହିତ ଏକକୀକରଣକୁ ସ୍ଥାପନ କରିବ। ଏହି ତିନୋଟି ଷ୍ଟେପ୍ ବା ତିନୋଟି ଧାରାକୁ ନେଇକି ଆମେ ତାଙ୍କର ଦକ୍ଷତା ଉନ୍ନୟନ ପାଇଁ କାର୍ଯ୍ୟ କରିବୁ।
0: ଦକ୍ଷତା ମୂଲ୍ୟାୟନ ବା ମୌଳିକ ପ୍ରଶିକ୍ଷଣ ଯେଉଁ କହିଲେ, ଏହାଦ୍ୱାରା ସେମାନଙ୍କର ଲାଭ କ'ଣ ହେବ?
1: ଦେଖନ୍ତୁ, ଯେଉଁମାନେ ପଞ୍ଜୀକୃତ ହିତାଧିକାରୀମାନେ ଅଛନ୍ତି ସେମାନଙ୍କର ଦକ୍ଷତା ସ୍ତର ଜାଣିବା ପାଇଁ ଆମେ ଦକ୍ଷତା ମୂଲ୍ୟାଙ୍କନ କରାଇବୁ। ଦକ୍ଷତା ନବୀକରଣ ପ୍ରକ୍ରିୟାରେ ପ୍ରଥମ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ହେବ ଏବଂ ବର୍ତ୍ତମାନର ଦକ୍ଷତାର ସ୍ତରର ମୂଲ୍ୟାଙ୍କନ କରି ପିଏମ୍ ବିଶ୍ୱକର୍ମା ଭବିଷ୍ୟତର ଦକ୍ଷତା ଉନ୍ନତିର ପଥ ଏକ ସୂଚନାପୂର୍ଣ୍ଣ ଚାର୍ଟରେ ଉପଲବ୍ଧ ହେବ। ଯେମିତିକି ଏବେ ପାଇଁ ଯେଉଁ ଆଧୁନିକ ଉପକରଣ ବ୍ୟବହାର କରାଯାଉଛି ତାଙ୍କ ସହିତ ସେମାନେ କେତେ ଦୂର ସେମାନେ ତାଙ୍କୁ ବ୍ୟବହାର ଜାଣିଛନ୍ତି, ବିଶ୍ୱକର୍ମାମାନଙ୍କର ବର୍ତ୍ତମାନର ଥିବା ଦକ୍ଷତା, ଆଧୁନିକ ଉପକରଣ ଓ କୌଶଳ ସହିତ ପରିଚିତତା ଏବଂ ଯେକୌଣସି ଜ୍ଞାନର ଫରକ ବିଷୟରେ ଏକ ବ୍ୟାପକ ମୂଲ୍ୟାଙ୍କନ କରିବା ପାଇଁ ଏହା ଏକ ସରଳ, କ୍ଷୁଦ୍ର ଓ ପ୍ରଦର୍ଶନକାରୀ କାର୍ଯ୍ୟକଳାପ ହେବ।
0: ଆପଣ ଦକ୍ଷତା ମୂଲ୍ୟାୟନ ସମ୍ବନ୍ଧରେ ତ କହିଲେ, ଯଦି ମୌଳିକ ପ୍ରଶିକ୍ଷଣ ତ ସେମାନେ ଜାଣିଥିବେ, ଯେହେତୁ ସେମାନେ ଦକ୍ଷତା ସମ୍ପନ୍ନ ଥିବେ, ତଥାପି ତାଙ୍କୁ ଏଇ ମୌଳିକ ପ୍ରଶିକ୍ଷଣଟା ଆଉ କ'ଣ ଦିଆହେବ ବା ସେଥିରୁ ସେମାନେ ଆଉ କ'ଣ ଲାଭ ପାଇବେ?
1: ଆଲୋଚନା କରୁଥିଲେ ଯେ ଦକ୍ଷତା ମୂଲ୍ୟାଙ୍କନ ଆମେ କରିବା, ଦକ୍ଷତା ମୂଲ୍ୟାଙ୍କନ କଲା ପରେ ସେମାନେ ଦୁଇଟା ମାନେ ଧାରା ପାଇଁ ସେମାନେ ଯୋଗ୍ୟ ବିବେଚିତ ହେବେ, ସେଇଟା ହେଲା ମୌଳିକ ପ୍ରଶିକ୍ଷଣ ଏବଂ ଆପଣଙ୍କର ଉନ୍ନତ ପ୍ରଶିକ୍ଷଣ। ମୌଳିକ ପ୍ରଶିକ୍ଷଣ ମାନେ ଯେଉଁ ସମସ୍ତ ପଞ୍ଜୀକୃତ ବିଶ୍ୱକର୍ମାମାନଙ୍କର ଦକ୍ଷତାର ଉନ୍ନତି ଓ ଋଣର ପ୍ରଥମ କିସ୍ତି ପ୍ରଦାନ ନିମିତ୍ତ ଯୋଗ୍ୟତା ପାଇଁ ମୌଳିକ ପ୍ରଶିକ୍ଷଣକୁ ଜରୁରୀ ବୋଲି ବିବେଚନା କରାଯାଏ। ଏହିପରି ବିଶ୍ୱକର୍ମାମାନଙ୍କୁ ସେମାନଙ୍କର ଦକ୍ଷତା ସ୍ତରର ଉନ୍ନତି ଆଣିବା, ଋଣ ସହାୟତା ପାଇବା ଏବଂ ସେମାନଙ୍କର ଉପକରଣଗୁଡ଼ିକୁ ନବୀକରଣ ବା ଆଧୁନିକୀକରଣ କରିବା ପାଇଁ ସକ୍ଷମ କରିବା ମୌଳିକ ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେବ। ଏହାଦ୍ୱାରା ଆୟ ସ୍ତର ଓ ଦକ୍ଷତାରେ ଉନ୍ନତି, ସମସାମୟିକ ଜ୍ଞାନ ଲାଭ ଏବଂ ଉଦ୍ୟୋଗୀ ବା ବ୍ୟବସାୟିକ ମନୋବୃତ୍ତି ମଧ୍ୟ ବୃଦ୍ଧି ହେବ। ସାଧାରଣତଃ ଜିଲ୍ଲା ସଦର ମହକୁମା, ପଡ଼ୋଶୀ ଜିଲ୍ଲା କିମ୍ବା ଶିଳ୍ପ କ୍ଲଷ୍ଟର ଇତ୍ୟାଦିର ସ୍ଥିରୀକୃତ ଦକ୍ଷତା କେନ୍ଦ୍ରଗୁଡ଼ିକରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆମ କେନ୍ଦ୍ର ଯେଉଁଟାକି ଆମେ କହୁଛେ CTTC, ଆମେ ଏଠି ଆମେ ମୌଳିକ ପ୍ରଶିକ୍ଷଣ କେନ୍ଦ୍ର ହିସାବରେ ବିବେଚନା କରୁଛୁ। ଆମଠୁ 2024 January ଆଜି ପର୍ଯ୍ୟନ୍ତ ଆମେ ମୁଖ୍ୟତଃ 1800 ସେମିତି ପଞ୍ଜୀକୃତ ବିଶ୍ୱକର୍ମାମାନଙ୍କୁ ଆମେ ମୌଳିକ ପ୍ରଶିକ୍ଷଣ ଦେଇ ଆସିଛୁ। ଆଉ ସେମାନେ ଏବେ କ'ଣ ହେଇପାରିବେ, ଆପଣଙ୍କର ଯେଉଁ ଉନ୍ନତ ପ୍ରଶିକ୍ଷଣ ବା ଆମେ ଆଡ଼ଭାନ୍ସ ସ୍କିଲିଂ କହୁଛୁ ସେମାନଙ୍କ ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇପାରିବେ।
0: ଜଣେ ପିଏମ୍ ବିଶ୍ୱକର୍ମାରେ କେମିତି ନିଜକୁ ପଞ୍ଜୀକୃତ କରାଇପାରିବେ?
1: ବହୁତ ଭଲ ପ୍ରଶ୍ନ।

0: ଯେମିତିକି ସେମାନଙ୍କ ପାଇଁ ସପୋଜ୍ ସେମାନେ କାରିଗର ଅଛନ୍ତି କିମ୍ବା ଶିଳ୍ପକାର ଅଛନ୍ତି, ସେମାନେ ନିଜକୁ ପଞ୍ଜୀକୃତ କରିବା ପାଇଁ ନିକଟସ୍ଥ ଯେଉଁ ଆମର ଜନସେବା କେନ୍ଦ୍ର ରହୁଛି, କମନ୍ ସର୍ଭିସ୍ ସେଣ୍ଟର ରହୁଛି, ସେଠିକି ଯାଇକି ସେମାନେ ନିଜର ପଞ୍ଜୀକୃତ କରାଇପାରିବେ। ସେମାନଙ୍କର ଯେଉଁ ଡିଟେଲ୍ସ ଅଛି ସେମାନେ ସେଠି ଦେଇକି ନିଜକୁ ପଞ୍ଜୀକୃତ କରାଇଲା ପରେ ଗୋଟେ 3-tier ଭେରିଫିକେସନ୍ ବା ତ୍ରିସ୍ତରୀୟ ଗୋଟେ ତାଙ୍କର ଭେରିଫିକେସନ୍ ହୁଏ। ଭେରିଫିକେସନ୍ରେ ଆପଣଙ୍କର ପଞ୍ଚାୟତ ଲେବୁଲ, ବ୍ଲକ୍ ଲେବୁଲ ଏବଂ ଡିଷ୍ଟ୍ରିକ୍ଟ ଲେବୁଲରେ ସେମାନଙ୍କର ଭେରିଫିକେସନ୍ ହେଲା ପରେ ଗୋଟେ PM ବିଶ୍ୱକର୍ମା ପୋର୍ଟାଲ ଅଛି, ପୋର୍ଟାଲକୁ ତାଙ୍କ ନାଁ ଆସିଯାଏ। ନାଁ ଆସିଲା ପରେ ଯେଉଁମାନେ ପଞ୍ଜୀକୃତ ପ୍ରଶିକ୍ଷଣ କେନ୍ଦ୍ରମାନେ ଅଛନ୍ତି ସେମାନେ ସେମାନଙ୍କୁ ମୋବିଲାଇଜ୍ କରିବା, ଯେଉଁଟାକି ଆମେ ତାଙ୍କୁ ସ୍ଥିରୀକୃତ କରିକି ତାଙ୍କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଡାକିକି ସେମାନଙ୍କୁ ମୌଳିକ ପ୍ରଶିକ୍ଷଣ ଏବଂ ଉନ୍ନତ ପ୍ରଶିକ୍ଷଣ ତାଙ୍କୁ ପ୍ରଦାନ କରିପାରିବେ।
1: ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚିତାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ।

0: ନମସ୍କାର।
1: ସେମାନେ ଲେଖିଛନ୍ତି, ଆମେ ବହୁତ ଦୂରର ଶ୍ରୋତା, ଆମର ଚିଠି ସାମିଲ କରିବାକୁ ଅନୁରୋଧ। ଭବାନୀପାଟଣା କେନ୍ଦ୍ରର ପ୍ରାୟ କାର୍ଯ୍ୟକ୍ରମ ଶୁଣୁଛୁ, ଭଲ ଲାଗୁଛି। ସମ୍ବଲପୁର କେନ୍ଦ୍ରକୁ ମଧ୍ୟ ଆମେ ବେଶୀ ଶୁଣୁ। ଆମକୁ ସମ୍ବଲପୁର ବହୁତ ପାଖ ପଡ଼େ, ଭବାନୀପାଟଣା ଦୂର ପଡ଼େ, ତଥାପି ଆମେ ଶୁଣୁ। ପୁଣି ଶେଷରେ ଲେଖିଛନ୍ତି ଯେ ରଥଯାତ୍ରା ସମୟରେ କଣ କାର୍ଯ୍ୟକ୍ରମ ପ୍ରଚାର କରିବେ ଜଣାଇବେ।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ସହୃଦୟ ସ୍ୱାଗତ ଆକାଶବାଣୀ ଭବାନୀପାଟଣାକୁ। ଆପଣ ସୁଦୂର ବରଗଡ଼ ଜିଲ୍ଲାରୁ ଆମର କାର୍ଯ୍ୟକ୍ରମ ଗୁଡ଼ାକ ଶୁଣିକି ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇଛନ୍ତି। ଆପଣଙ୍କ ପାଖରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଅଛି, ତଥାପି ଆପଣ ଆମ କେନ୍ଦ୍ରକୁ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ଭଲ ଲାଗୁଛି ବୋଲି ମତ ଦେଇଛନ୍ତି। ତେଣୁ ଆପଣଙ୍କୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ ଆମେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ ଗ୍ରହଣ କରିକି ପ୍ରଚାର କରୁଛୁ, ଯାହାକି ପ୍ରତ୍ୟେକ ଦିନ ସକାଳ 8:30 ପ୍ରଚାର ହେଉଛି। ଏବଂ ଆଉ ଗୋଟିଏ କାର୍ଯ୍ୟକ୍ରମ ରହିଛି, ଯାହାକି ରଥଯାତ୍ରା ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି 10 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକମାନେ ଆପଣ ଶୁଣିପାରିବେ। ଏହି 2 କାର୍ଯ୍ୟକ୍ରମ ଶୁଣନ୍ତୁ। ତାରି ଭିତରେ ରଥଯାତ୍ରା ସମୟରେ ଆମେ କଳାହାଣ୍ଡିରେ ରଥଯାତ୍ରା କେମିତି ପାଳନ କରାଯାଉଛି ଏବଂ କଳାହାଣ୍ଡି ପାଖରେ ଏକ ପବିତ୍ର ସୁଭଦ୍ରା କ୍ଷେତ୍ର ତୀର୍ଥ ଅଛି, ଯାହାକି ଯୁଗସାଇ ପାଟଣା, ସେଇଠି କେମିତି ରଥଯାତ୍ରା ପାଳନ କରାଯାଏ, ଏ ସମ୍ପର୍କରେ କାର୍ଯ୍ୟକ୍ରମ ଗୁଡ଼ାକ ପ୍ରସ୍ତୁତ କରିକି ପ୍ରଚାର କରିବୁ। ଆପଣ ଶୁଣନ୍ତୁ, ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଏତେ ଦୂରରୁ ଏତେ ସୁନ୍ଦର ମତାମତ ଦେଇଥିବାରୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ମନୋଜ କୁମାର ପଟେଲ, ଗ୍ରାମ ଡୋମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ଭାଇ ତଥା ଭଉଣୀଙ୍କୁ ପ୍ରୀତିପୂର୍ଣ୍ଣ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ମନୋଜ ଭାଇ କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତବ୍ୟକ୍ତ କରି ଲେଖିଛନ୍ତି। ଗତ 2 ଗୁରୁବାର ରାତି 9:30 ପ୍ରସାରିତ ନାଟକ ଯାତ୍ରା ବହୁତ ଭଲ ଲାଗିଥିଲା। ଏଥିରେ ଗୁଣି ଗାରେଡ଼ି କରି ଯୁବତୀମାନଙ୍କୁ ଧର୍ଷଣ ଲୁଣ୍ଠନର ଏକ ନିଚ୍ଛକ ଛବି ପ୍ରତିଫଳିତ କରିଥିଲେ, ଯାହା ଏକ ସତ୍ୟ ଘଟଣା ଉପରେ ଏପରି ଏକ ଲଜ୍ଜାଜନକ ପରିସ୍ଥିତି ଶିକାର ହୋଇଛନ୍ତି। ତେଣୁ ଏପରି ଏକ ନାଟକ କରିଥିବାରୁ ଏଥିରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ତଥା ନିର୍ଦ୍ଦେଶକ ଓ ଲେଖକଙ୍କୁ ଧନ୍ୟବାଦ ଜଣାଇଦେବେ ବୋଲି ଲେଖିଛନ୍ତି।
0: ମନୋଜ ପଟେଲ ମହାଶୟ, ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ସେଦିନ ପ୍ରଚାର ହୋଇଥିବା ସାମାଜିକ ଚେତନାଧର୍ମୀ ନାଟକ ଯାତ୍ରାର ସମସ୍ତ କଳାକାରମାନଙ୍କୁ, ପ୍ରଯୋଜକଙ୍କୁ, ନିର୍ଦ୍ଦେଶକଙ୍କୁ ଏବଂ ଲେଖକଙ୍କୁ ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଏବଂ ଆକାଶବାଣୀର କର୍ତ୍ତବ୍ୟ ହେଉଛି ଯେ ଶ୍ରୋତାଙ୍କ ପାଖକୁ ସଚେତନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଇବା। ଆଶା କରୁଛୁ ଯେ ଆପଣଙ୍କୁ ନିଶ୍ଚିତ ଭାବରେ ଏ ନାଟକ ଭଲ ଲାଗିଥିବ। ଆଉ କଣ ମତ ରହିଛି?
1: ପୁଣି ସେ ଲେଖିଛନ୍ତି, ଗତ ଜୁଲାଇ ମାସର 7 ଏବଂ 8 ଦିନର ଖୋଲା ଝରିକା ବହୁତ ଭଲ ଲାଗିଥିଲା, ତେଣୁ ଆଶ୍ୱାସନା ଭଉଣୀ ଓ ନିହାରିକା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ପୁଣି ସେ ଲେଖିଛନ୍ତି, ଗତ 7 ମଙ୍ଗଳବାର ଦିନ 1:20 ପ୍ରସାରିତ ଶକ୍ତି ରୂପାରେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମରେ ଆମର ଅନୁରୋଧ କ୍ରମେ ଜଳାନ୍ତକ ରୋଗ ବିଷୟରେ କାର୍ଯ୍ୟକ୍ରମ ବହୁତ ଶିକ୍ଷଣୀୟ ଓ ସମୟ ଉପଯୋଗୀ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ଡକ୍ଟର ସାଧୁଚରଣ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଦେବେ।
0: ଗତ 2 ଯାକ ଖୋଲା ଝରକା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଥିଲା ଏବଂ ସେହି ଖୋଲା ଝରକା କାର୍ଯ୍ୟକ୍ରମରେ ସ୍ଥାନୀୟ ଖବର ସୁମଧୁର ଗୀତକୁ ନେଇ ଯିଏ ଉପସ୍ଥାପନା କରିଥିଲେ ସେହି ଅପା ଆପଣଙ୍କର ଚିଠି ପଢ଼ୁଛନ୍ତି ଏବଂ ନିହାରିକା ଅପାଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆମେ ଜଣାଇ ଦେଉଛୁ ଏବଂ ଆଶ୍ୱାସନା ଅପାଙ୍କୁ ମଧ୍ୟ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଏଇଠି ଜଣାଇ ଦେଉଛୁ। ଆପଣଙ୍କର ଅନୁରୋଧ କ୍ରମେ ବର୍ଷାଦିନିଆ ଜଳାନ୍ତକ ରୋଗ ସମ୍ପର୍କରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆପଣ ପ୍ରଚାର କରିବା ପାଇଁ ଅନୁରୋଧ କରିଥିଲେ। ଆପଣଙ୍କର ଅନୁରୋଧ କ୍ରମେ ଆମେ ସେହି କାର୍ଯ୍ୟକ୍ରମକୁ ପ୍ରଚାର କରିଛୁ। ଆଶା କରୁଛୁ ଯେ ଶ୍ରୋତାବନ୍ଧୁମାନେ ସଚେତନ ହୋଇଥିବେ, ସୂଚନା ପାଇପାରିଥିବେ ଏବଂ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ କ'ଣ ମତ ରହିଛି?
1: ପୁଣି ସେ ଶେଷରେ ଗୋଟେ ମତାମତ ଲେଖିଛନ୍ତି ଯେ ହାଟି ବାଟି ବୋଲି ଗୋଟିଏ କାର୍ଯ୍ୟକ୍ରମ ପ୍ରଚାର କରାଯାଉଥିଲା, ତାହା ପୁଣି ଥରେ ପ୍ରଚାର କଲେ ବହୁତ ଭଲ ହୁଅନ୍ତା।
0: ଶ୍ରୋତାବନ୍ଧୁ ଦେଖନ୍ତୁ, ହାଟି ବାଟି କାର୍ଯ୍ୟକ୍ରମ ଏକ ବହୁତ ପୁରୁଣା କାର୍ଯ୍ୟକ୍ରମ, ଯାହାକି ଆମେ ବାଟରେ ଘାଟରେ ପାଉଥିବା ବିଶେଷ ବ୍ୟକ୍ତିବିଶେଷମାନଙ୍କର ସାକ୍ଷାତକାର ପ୍ରଚାର କରୁଥିଲୁ ଏବଂ ସେହି କାର୍ଯ୍ୟକ୍ରମ ଯେତେବେଳେ ପ୍ରଚାର ହେଉଥିଲା ସେତେବେଳେ କେନ୍ଦ୍ରରେ ସମ୍ପୂର୍ଣ୍ଣ ଲୋକବଳ ଥିଲା। ବର୍ତ୍ତମାନ କେନ୍ଦ୍ରରେ ଲୋକବଳର ଘୋର ଅଭାବ ରହିଛି, ତେଣୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ହାତକୁ ନେବା ସମ୍ଭବପର ହେଉନାହିଁ। ତଥାପି ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ, ମନେ ରଖୁଛୁ। ଆଗାମୀ କାର୍ଯ୍ୟକ୍ରମ ସାରିଣୀ ଯେତେବେଳେ ଲାଗୁ କରିବୁ ସେତେବେଳକୁ ଆମେ ଚିନ୍ତା କରିବୁ। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ, ଚିଠିଟିଏ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ସୁଭାଷ

0: ମହାକୁଡ ବ୍ରହ୍ମପୁରା ପାଟନାଗଡ଼ ଜିଲ୍ଲା ବଲାଙ୍ଗୀରରୁ ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଥିବା ଦାଦା ଆଉ ନାନୀଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ସେ ଅନୁରୋଧ କରି ଲେଖିଛନ୍ତି ଯେ ମୋର ଏହି ଚିଠିଟିକୁ ସ୍ଥାନ ଦେବି ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ବେଶୀ ଭଲ ଲାଗେ କହିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ପୁଣି ସେ ଶେଷରେ ଅନୁରୋଧ କରି ଲେଖିଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମରେ ନାଟକ ଏବଂ ସ୍ଥାନୀୟ କଳାକାରଙ୍କ ସାକ୍ଷାତକାର ପ୍ରଚାର କଲେ ଆହୁରି ଭଲ ହେବ।
1: ଶ୍ରୋତବନ୍ଧୁ, ଆପଣଙ୍କୁ ସ୍ୱାଗତ ଆମ କେନ୍ଦ୍ରକୁ। ଆପଣ ମଧ୍ୟ ନୂତନ ଭାବରେ କାର୍ଯ୍ୟକ୍ରମ ଶୁଣିକି ଚିଠିଟିଏ ଦେଇଛନ୍ତି। ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ଗୁଡ଼ାକ ଆପଣଙ୍କୁ ଭଲ ଲାଗୁଛି ଜାଣିକି ଭାରି ଖୁସି ଲାଗିଲା। ଆମର ଯେଉଁ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୁଡ଼ାକ ପ୍ରଚାର ହେଉଛି, ସେଥିରେ ଆପଣ ଭାଗ ନିଅନ୍ତୁ, ଫୋନ୍ କରନ୍ତୁ, ଆପଣଙ୍କର ପ୍ରିୟ ଉପସ୍ଥାପକ ଉପସ୍ଥାପିକାମାନଙ୍କ ସହିତ କଥା ହୁଅନ୍ତୁ, ମନପସନ୍ଦର ଗୀତ ଅନୁରୋଧ କରନ୍ତୁ, ଏବଂ ବିଶେଷ କରିକି ଆମର ଯେଉଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଏବଂ ଚାଷବାସ ବିଭାଗରେ ଯେଉଁ ଫୋନ୍ ଇନ୍ କାର୍ଯ୍ୟକ୍ରମ ରହିଛି ତାକୁ ମଧ୍ୟ ଆପଣ ଫୋନ୍ କରନ୍ତୁ। ଦିଆଯାଇଥିବା ବିଷୟବସ୍ତୁ ଉପରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ଆପଣ ପ୍ରଶ୍ନ ପଚାରି ନିଜର ଉତ୍ତର ପାଆନ୍ତୁ। ଏବଂ ଦ୍ୱିତୀୟ କଥାଟି ହେଲା ଯେ ଯୁବବାଣୀ ବିଭାଗରେ ଆମେ ମଝିରେ ମଝିରେ ନାଟକ ପ୍ରଚାର କରୁଛୁ, ଏବଂ ସ୍ଥାନୀୟ କଳାକାରମାନଙ୍କର, ସ୍ଥାନୀୟ ଯୁବ ପ୍ରତିଭାମାନଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମେ ସାକ୍ଷାତକାର ପ୍ରଚାର କରୁଛୁ। ଆପଣ ନିୟମିତ ଭାବରେ ଶୁଣିଲେ ନିଶ୍ଚିତ ଭାବରେ ଜାଣିପାରିବେ, କିନ୍ତୁ ବର୍ତ୍ତମାନ ନାଟକ ପ୍ରଚାର କରିବାର ବ୍ୟବଧାନ ଟିକେ ବଢ଼ିଯାଇଛି। ତାହାର କାରଣ ହେଉଛି ଲୋକବଳର ଅଭାବ। ତଥାପି ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ। ଆଗାମୀ ଦିନରେ ନାଟକ ମଝିରେ ମଝିରେ ଯୁବବାଣୀ ବିଭାଗରେ ପ୍ରଚାର କରିବା ପାଇଁ ଆମେ ଚେଷ୍ଟା କରିବୁ। ବହୁତ ଧନ୍ୟବାଦ ଆପଣଙ୍କର ଏଇ ଚିଠି ପାଇଁ, ଆପଣଙ୍କର ଏଇ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗୋଲାମୁଣ୍ଡା ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଲକ୍ଷ୍ମୀକାନ୍ତ ବାଗ ଏବଂ ମୀନା ବାଗ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ଏବଂ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ ଶ୍ରୋତାଗଣଙ୍କୁ ସହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।
1: ଏହି ପବିତ୍ର ଘୋଷଯାତ୍ରା ସମୟରେ ଆପଣଙ୍କର ଅଭିନନ୍ଦନ ବାର୍ତ୍ତା ଆମର ଆକାଶବାଣୀ ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ସମସ୍ତ ଶ୍ରୋତାଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ।
0: ସେମାନେ ଲେଖିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ ଭଲ ଲାଗେ, ସବୁବେଳେ ଭାବୁ ଚିଠିଟେ ଦେବୁ, ନିଜ ମନର କଥା ଆପଣଙ୍କ ସହିତ ବାଣ୍ଟିବୁ, କିନ୍ତୁ କେବେ ସୁବିଧା ହେଉନଥିଲା। ଦେଖନ୍ତୁ ଆଜି ଆମେ ଆକାଶବାଣୀ ଭବାନୀପାଟଣାକୁ ଆମର ମନର କଥା କହିବୁ ଚିଠି ମାଧ୍ୟମରେ। ଆଶା କରୁଛୁ ଆମ ଚିଠିଟି କାର୍ଯ୍ୟକ୍ରମରେ ନିଶ୍ଚୟ ସାମିଲ କରାଯିବ। ସଚି ଭାଇ ଏବଂ ଅପା ଆପଣଙ୍କ ଉପସ୍ଥାପନା ଶୈଳୀ ଖୁବ୍ ଭଲ ଲାଗୁଛି ଶୁଣିବାକୁ। ଶ୍ରୋତାଙ୍କ ଚିଠି ଅପା ପଢ଼ନ୍ତି ଆଉ ଭାଇ ପ୍ରଶ୍ନର ଉତ୍ତର ଦିଅନ୍ତି, ଖୁବ୍ ମନଛୁଆଁ ଲାଗେ। ଆଉ ବି କେତେ କଥା ଅଛି, କିନ୍ତୁ ଆଜିର କଥାରେ ସବୁ କହିବା ସମ୍ଭବ ନୁହେଁ। ଆମେ ଆଉ ଥରେ ନିଶ୍ଚୟ ଚିଠି ଦେବୁ, ପୁଣି ମନ କଥା କହିବୁ କାର୍ଯ୍ୟକ୍ରମ ସମ୍ପର୍କରେ। ତେବେ ଆଗକୁ ଅଛି ଆଉ ଅଳ୍ପ ଦିନରେ ମହାପ୍ରଭୁଙ୍କ ବଡ଼ ପର୍ବ ରଥଯାତ୍ରା। ତେବେ ଏହି ମହାପର୍ବ ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କିଛି ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରାଯାଏ ତାହେଲେ ନିଶ୍ଚୟ ଆମକୁ ସୂଚନା ଦେବେ।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ନୂତନ ଭାବରେ ଚିଠି ଦେଇଛନ୍ତି, ବିଗତ ଦିନରୁ ଆପଣ ଆକାଶବାଣୀ ଶୁଣୁଛନ୍ତି, ବିଶେଷ କରିକି ଚିଠି ପାଇଛୁ କାର୍ଯ୍ୟକ୍ରମ। ଚିଠି ପାଇଛୁ କାର୍ଯ୍ୟକ୍ରମ ହେଉଛି ଆପଣଙ୍କର ପ୍ରଶ୍ନ ଆମରି ଉତ୍ତରର କାର୍ଯ୍ୟକ୍ରମ, ଆପଣଙ୍କ ସହିତ ଆମର ସମ୍ପର୍କର କାର୍ଯ୍ୟକ୍ରମ, ଏବଂ କାର୍ଯ୍ୟକ୍ରମକୁ ନେଇ ଶ୍ରୋତାଙ୍କ ସହିତ ସମ୍ପର୍କର କାର୍ଯ୍ୟକ୍ରମ। ତେଣୁ ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି, ନିୟମିତ ଭାବରେ ଶୁଣୁଛନ୍ତି, ତେଣୁ ଧନ୍ୟବାଦ। ଆଗକୁ ଆହୁରି ଆପଣ ଆମକୁ ଚିଠି ଲେଖନ୍ତୁ, ସମ୍ପର୍କ ଯୋଡ଼ନ୍ତୁ, ଆପଣଙ୍କର ମନର କଥା କୁହନ୍ତୁ। ଆକାଶବାଣୀ ଆପଣଙ୍କ ପାଇଁ ରହିଛି ଏବଂ ରହିଥିବ ସବୁବେଳେ। ଆକାଶବାଣୀ ହେଉଛି ଆପଣଙ୍କ ବାଣୀ। ଏହି ଆକାଶବାଣୀ ମାଧ୍ୟମରେ ଶିକ୍ଷା, ସୂଚନା ଓ ମନୋରଞ୍ଜନ ଗ୍ରହଣ କରନ୍ତୁ ତଥା ନିଜ କଥା ବି କୁହନ୍ତୁ, କିନ୍ତୁ ମନେ ରଖିବେ ଯେ ଅତି ବ୍ୟକ୍ତିଗତ କଥାଗୁଡ଼ାକ ଆକାଶବାଣୀ ମାଧ୍ୟମରେ ଆଲୋଚନା କରାଯାଏ ନାହିଁ। ତେଣୁ ଆପଣ କୌଣସି ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଯଦି ମତାମତ ପଠାଇବେ କିମ୍ବା କୌଣସି ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ମନର କଥା କହିବେ, ତାହେଲେ ନିଶ୍ଚିତ ଭାବରେ ସବୁବେଳେ ଆକାଶବାଣୀ ଆପଣଙ୍କର ଚିଠିକୁ, ଆପଣଙ୍କର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିବା ମେସେଜ୍କୁ ସ୍ଥାନିତ କରିବ। ଆମେ ପୂର୍ବରୁ ସୂଚନା ଦେଇସାରିଥିଲୁ ଯେ ଏହି ପବିତ୍ର ଘୋଷଯାତ୍ରା ଅବସରରେ ଆମେ ପ୍ରତ୍ୟେକ ଦିନ ସକାଳ 8:30 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରୁଛୁ, ଏବଂ ରଥଯାତ୍ରା ଦିନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି 10 ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ନାଟକମାନ ପ୍ରଚାର କରିବୁ। ଆପଣ ତାକୁ ଶୁଣନ୍ତୁ, ଆପଣଙ୍କର ମତାମତ ପୁଣି ଥରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ତାହେଲେ ଆଶ୍ୱାସନା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ମତାମତ ଆସିଥିଲା ଏବଂ ବିଶେଷ କରିକି ଅନେକ ନୂତନ ଶ୍ରୋତାବନ୍ଧୁମାନଙ୍କର ମତାମତ ଆସିଥିଲା, ତାକୁ ନେଇକି ଆମେ ଚିଠି ପାଇ

0: ସୁ କାର୍ଯ୍ୟକ୍ରମରେ ଏତେବେଳେ ଯାଇ ଥିଲୁ, ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ଆମର ପ୍ରିୟ ଶ୍ରୋତାଙ୍କୁ ଅନୁରୋଧ କରିବା ଯେ ଏଭଳିଆ ନୂତନ ଭାବରେ ଶ୍ରୋତାବନ୍ଧୁମାନେ ଆମ ସହିତ ଜଡ଼ିତ ହୁଅନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣନ୍ତୁ, ଆମକୁ ଚିଠି ଦିଅନ୍ତୁ। ଆମକୁ ଚିଠି ଦେବା ପାଇଁ ଆମର ଠିକଣା ଆଉ ହ୍ୱାଟ୍ସଆପ୍ ନମ୍ବରଟି ଆପଣ ଟିପି ରଖନ୍ତୁ।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ମତାମତ ଆମକୁ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର ଚିଠିପତ୍ର ସହିତ, ଆପଣଙ୍କର ସୁଚିନ୍ତିତ ମତାମତ ସହିତ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।

0: ପ୍ରଚାରକଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ। ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏହି ସମୟଟି ଯୁବଶ୍ରୋତାଙ୍କର, ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
1: ନକଲି ଅଫର୍ସ ପ୍ରତି ସାବଧାନ,
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ରୋହନ ଆଉରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
5: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
6: ସହଜ ଅଟେ ପ୍ରତିଦିନ ଦେଣ।

0: ରଥଯାତ୍ରା ସରିଗଲା। ବଡ଼ଦାଣ୍ଡରେ ରଥର ଚକ ଅଟକିଗଲା। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଧୀରେ ଧୀରେ କମିଗଲା। କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରାର ଲୀଳା ଏତିକିରେ ଶେଷ ହୋଇନାହିଁ। ବାହୁଡ଼ା ଯାତ୍ରାରେ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ନୀଳାଚଳକୁ ଫେରି ଆସିବା ପରେ ମଧ୍ୟ ରଥ ଉପରେ ଚାଲିଥାଏ ମହାପ୍ରଭୁଙ୍କ ଆଉ କିଛି ଅନନ୍ୟ ଲୀଳା। ପ୍ରଥମେ ରଥ ଉପରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ, ଯାହାକୁ ଆମେ କହୁ ସୁନାବେଶ। ତାପରେ ଭକ୍ତି ଏବଂ ପରମ୍ପରାର ଆଉ ଏକ ଅପୂର୍ବ ଅଧ୍ୟାୟ, ଅଧରପଣା। ହଁ ଶ୍ରୋତା ବନ୍ଧୁ, ଆଉ ଶେଷରେ ନୀଳାଦ୍ରୀ ବିଜେ ସହ ଶ୍ରୀମନ୍ଦିରକୁ ଫେରିଥାନ୍ତି ମହାପ୍ରଭୁ। ହୁଏତ ଆମ ମଧ୍ୟରୁ ଅନେକ ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଏବଂ ବାହୁଡ଼ା ଯାତ୍ରା ବିଷୟରେ ଜାଣିଛନ୍ତି, କିନ୍ତୁ ରଥଯାତ୍ରାର ଏହି ଶେଷ ପର୍ଯ୍ୟାୟରେ ଥିବା ସୁନାବେଶ ଏବଂ ଅଧରପଣା ପଛରେ ରହିଥିବା ଇତିହାସ, ପରମ୍ପରା ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ବିଷୟରେ ହୁଏତ ଅନେକ ଜାଣିନଥିବେ। ତେବେ କ'ଣ ଏହି ସୁନାବେଶ? କାହିଁକି ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ମହାପ୍ରଭୁ? ଅଧରପଣା କାହା ପାଇଁ ଏବଂ ଏହାର ମହତ୍ତ୍ୱ କ'ଣ? ଆଉ ଏହି ସମସ୍ତ ପରମ୍ପରା ପଛରେ ରହିଛି କେଉଁ ଆଧ୍ୟାତ୍ମିକ ଭାବନା? ଆସନ୍ତୁ, ରଥଯାତ୍ରାର ଉତ୍ସବ ଶେଷ ହୋଇଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ଲୀଳାର ଏହି ଅନନ୍ୟ ପର୍ବଗୁଡ଼ିକ ଆଉ ଟିକେ ନିକଟରୁ ଜାଣିବା, ବୁଝିବା ସୁନାବେଶର ମହିମା, ଅଧରପଣାର ପରମ୍ପରା ଏବଂ ନୀଳାଦ୍ରୀ ବିଜେର ଆଧ୍ୟାତ୍ମିକ ରହସ୍ୟ।
1: ନମସ୍କାର ଶ୍ରୋତା ବନ୍ଧୁ,

ଆଜିର ଏହି ଭକ୍ତିମୟ ପରିବେଶର ଶୁଭସନ୍ଧ୍ୟାରେ ଯୁବବାଣୀର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ଜୁଲାଇ ମାସର 26 ତାରିଖ ରବିବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ରବିବାର ଦିନ ଆମ ସମସ୍ତଙ୍କ ପ୍ରିୟ ମନକୁ ରଞ୍ଜିତ କଲା ଭଳି କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ଢେର ସାରା ଗପସପ ହେବା ସହ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମରଛୁଆଁ ଗୀତ ମଧ୍ୟ ଶୁଣିଥାଉ। ତେବେ ଆସନ୍ତୁ, ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଆଉ ଜାଣିବା ସୁନାବେଶର ମହିମା, ଅଧରପଣାର ପରମ୍ପରା ଏବଂ ନୀଳାଦ୍ରି ବିଜେର ଆଧ୍ୟାତ୍ମିକ ରହସ୍ୟ।

ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମକୁ ଆଉ ଜାଣିବା ସୁନା ବିଶ୍ୱର ମହିମା, ଅଧରପଣାର ପରମ୍ପରା ଏବଂ ନୀଳାଦ୍ରି ପିଜେର ଆଧ୍ୟାତ୍ମିକ ରହସ୍ୟ।

ରଥଯାତ୍ରାର ପବିତ୍ର ଯାତ୍ରା ଯେତେବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚେ, ସେତେବେଳେ ମହାପ୍ରଭୁଙ୍କ ଲୀଳାର ଆଉ ଏକ ଅପୂର୍ବ ଦୃଶ୍ୟ ଭକ୍ତମାନଙ୍କୁ ମୁଗ୍ଧ କରିଥାଏ। ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ରାଜରାଜେଶ୍ୱର ରୂପରେ ଦର୍ଶନ ଦିଅନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶକୁ କୁହାଯାଏ ସୁନାବେଶ ବା ବଡ଼ ଦଢ଼ାଓ ବେଶ। ସୁନାବେଶ କେବଳ ମହାପ୍ରଭୁଙ୍କ ଏକ ଆକର୍ଷଣୀୟ ଶୃଙ୍ଗାର ନୁହେଁ, ଏହା ହେଉଛି ଓଡ଼ିଆ ଜାତିର ଭକ୍ତି, ଆସ୍ଥା, ଐତିହ୍ୟ ଏବଂ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପ୍ରତୀକ। ଏହି ବେଶରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ତେବେ ସୁନାବେଶ କ'ଣ? ସୁନାବେଶର ଶବ୍ଦ ହେଉଛି ସୁନାର ବେଶ ବା ସୁବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କ ଶୃଙ୍ଗାର। ଏହି ଦିନ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଏ। ଶ୍ରୀଜଗନ୍ନାଥଙ୍କ ହାତରେ ଶଙ୍ଖ ଏବଂ ଚକ୍ର, ଶ୍ରୀ ବଳଭଦ୍ରଙ୍କ ହାତରେ ହଳ ଏବଂ ମୁଷଳ ଶୋଭା ପାଏ। ଏହା ସହିତ ଶ୍ରୀ ଭୁଜ, ଶ୍ରୀ ପୟର, କୁଣ୍ଡଳ, ହାର, ଚନ୍ଦ୍ରସୂର୍ଯ୍ୟ, ଅଳକା ଏବଂ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାରରେ ତିନି ଠାକୁରଙ୍କୁ ସଜାଯାଏ। ସୁନାର ଅଳଙ୍କାରରେ ଝଲସି ଉଠୁଥିବା ମହାପ୍ରଭୁଙ୍କ ଏହି ଦିବ୍ୟ ରୂପ ଭକ୍ତମାନଙ୍କ ମନରେ ଏକ ଅଦ୍ଭୁତ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ। ପୁରୀ ଶ୍ରୀମନ୍ଦିରରେ ବର୍ଷର ବିଭିନ୍ନ ସମୟରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ହୋଇଥାଏ, କିନ୍ତୁ ରଥଯାତ୍ରା ସମୟରେ ରଥ ଉପରେ ହେଉଥିବା ସୁନାବେଶ ହେଉଛି ସବୁଠାରୁ ପ୍ରସିଦ୍ଧ ଏବଂ ଜନସାଧାରଣଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ। ରଥଯାତ୍ରାରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ସେଠାରେ କିଛିଦିନ ରହିବା ପରେ ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଫେରିଥାନ୍ତି। ବାହୁଡ଼ା ଯାତ୍ରା ପରେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଦାଣ୍ଡରେ ଅବସ୍ଥାନ କରିଥାନ୍ତି। ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କର ଏହି ଭବ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କୁ ରଥ ଉପରେ ରାଜରାଜେଶ୍ୱର ରୂପରେ ଦର୍ଶନ କରିବାର ସୁଯୋଗ ପାଆନ୍ତି ଲକ୍ଷ ଲକ୍ଷ ଭକ୍ତ। ତେବେ ସୁନାବେଶ ପାଳନ କରିବା ପଛରେ ରହିଛି ଏକ ଗଭୀର ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ହେଉଛନ୍ତି ସମଗ୍ର ସୃଷ୍ଟିର ଅଧୀଶ୍ୱର। ରଥଯାତ୍ରାରେ ସେ ରତ୍ନ ସିଂହାସନ ଛାଡ଼ି ନିଜ ଭକ୍ତଙ୍କ ପାଖକୁ ଆସନ୍ତି, ବଡ଼ଦାଣ୍ଡରେ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସୁନା ବେଶରେ ସେ ରାଜରାଜେଶ୍ୱର ରୂପରେ ଦର୍ଶନ ଦିଅନ୍ତି। ମଣିଷ ନିଜ ଜୀବନରେ ଧନ, ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟକୁ ନେଇ ଗର୍ବ କରିଥାଏ, କିନ୍ତୁ ସୁନାବେଶ ଆମକୁ ମନେ ପକାଇ ଦିଏ ଯେ ପୃଥିବୀର ସମସ୍ତ ଧନ ସମ୍ପତ୍ତିର ପ୍ରକୃତ ମାଲିକ ହେଉଛନ୍ତି ପରମେଶ୍ୱର, ଆମେ କେବଳ ଏହି ସମ୍ପତ୍ତିର ରକ୍ଷକ। ମହାପ୍ରଭୁଙ୍କ ସୁନାବେଶର ଇତିହାସ ଓଡ଼ିଶାର ଗଜପତି ରାଜ ପରମ୍ପରା ସହିତ ଗଭୀର ଭାବରେ ଜଡ଼ିତ। ଐତିହାସିକ ମତ ଅନୁସାରେ ଗଜପତି ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ମହାପ୍ରଭୁଙ୍କ ସୁନାବେଶ ପରମ୍ପରାକୁ ବିଶେଷ ଗୁରୁତ୍ୱ ମିଳିଥିଲା। କୁହାଯାଏ ଦକ୍ଷିଣ ଭାରତରେ ଯୁଦ୍ଧ ଏବଂ ବିଜୟ ପରେ ଗଜପତି କପିଳେନ୍ଦ୍ର ଦେବ ବହୁ ପରିମାଣର ଧନ, ସୁନା ଏବଂ ମୂଲ୍ୟବାନ ରତ୍ନ ନେଇ ଓଡ଼ିଶାକୁ ଫେରିଥିଲେ। ସେହି ସମ୍ପଦର ଏକ ବଡ଼ ଅଂଶ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥିବା କଥା ପ୍ରଚଳିତ ଅଛି। ମହାପ୍ରଭୁଙ୍କ ପ୍ରତି ନିଜର ଭକ୍ତି ଏବଂ ସମର୍ପଣର ପ୍ରତୀକ ଭାବରେ ସେ ସୁବର୍ଣ୍ଣ ଅଳଙ୍କାର ଅର୍ପଣ କରିଥିଲେ ବୋଲି କୁହାଯାଏ। ସେହି ଐତିହାସିକ ପରମ୍ପରା ପରବର୍ତ୍ତୀ ସମୟରେ ମହାପ୍ରଭୁଙ୍କ ସୁନାବେଶ ସହିତ ଜଡ଼ିତ ହୋଇଥିଲା। ଏହି କାରଣରୁ ସୁନାବେଶ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଓଡ଼ିଶାର ରାଜକୀୟ ଇତିହାସ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ସମ୍ପର୍କର ପ୍ରତୀକ। ସୁନାବେଶ ସମୟରେ ମହାପ୍ରଭୁଙ୍କୁ ଅନେକ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଏ। ଶ୍ରୀଜଗନ୍ନାଥଙ୍କ ହାତରେ ଶଙ୍ଖ ଚକ୍ର ଶୋଭା ପାଇଥାଏ, ଶ୍ରୀ ବଳଭଦ୍ରଙ୍କ ହାତରେ ହଳ ଏବଂ ମୁଷଳ ରହିଥାଏ। ଏହା ବ୍ୟତୀତ ଶ୍ରୀ ଭୁଜ, ଶ୍ରୀ ପୟର, କୁଣ୍ଡଳ, ହାର, ଚନ୍ଦ୍ରସୂର୍ଯ୍ୟ, ଅଳକା ଏବଂ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଆଭୂଷଣ ମହାପ୍ରଭୁଙ୍କୁ ପିନ୍ଧାଯାଏ। ଏହି ସମସ୍ତ ଅଳଙ୍କାରର ନିଜସ୍ୱ ଧାର୍ମିକ ଏବଂ ପ୍ରତୀକାତ୍ମକ ମହତ୍ତ୍ୱ ରହିଛି। ଶଙ୍ଖ, ଚକ୍ର, ହଳ ଏବଂ ମୁଷଳ ମହାପ୍ରଭୁଙ୍କ ଦିବ୍ୟ ଶକ୍ତି ଏବଂ ସ୍ୱରୂପକୁ ପ୍ରତିପାଦିତ କରିଥାଏ। ସୁନାବେଶର ପ୍ରାଧାନ୍ୟ ଉଦ୍ଦେଶ୍ୟ କେବଳ ମହାପ୍ରଭୁଙ୍କୁ ସୁନାରେ ସଜାଇବା ନୁହେଁ, ଏହାର ଗଭୀର ଅର୍ଥ ହେଉଛି ଭକ୍ତମାନଙ୍କୁ ମହାପ୍ରଭୁଙ୍କ

ଐଶ୍ୱର୍ଯ୍ୟମୟ ସ୍ୱରୂପର ଦର୍ଶନ କରାଇବା। ମହାପ୍ରଭୁ ରାଜରାଜେଶ୍ୱର ରୂପରେ ଦର୍ଶନ ଦେଇ ଯେପରି କହୁଛନ୍ତି, ମଣିଷର ଧନ ମାନ ଯଶ ପ୍ରତିଷ୍ଠା ସବୁ କ୍ଷଣସ୍ଥାୟୀ, କିନ୍ତୁ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଶ୍ରଦ୍ଧା ହେଉଛି ଚିରସ୍ଥାୟୀ। ସୁନାବେଶ ଆମକୁ ଏହି ଶିକ୍ଷା ଦେଇଥାଏ ଯେ ଧନ ସମ୍ପତ୍ତିକୁ ନେଇ ଅହଙ୍କାର କରିବା ଉଚିତ ନୁହେଁ। ଜୀବନରେ ଯାହା କିଛି ପାଇଛୁ ସେସବୁ ଈଶ୍ୱରଙ୍କ ଆଶୀର୍ବାଦ। ତେଣୁ ଧନ ସହିତ ଦୟା, ସେବା, ମାନବିକତା ଏବଂ ଭକ୍ତି ରହିବା ନିହାତି ଭାବରେ ଆବଶ୍ୟକ। ସୁନାବେଶ ଦିନ ପୁରୀ ବଡ଼ଦାଣ୍ଡର ଦୃଶ୍ୟ ଅତ୍ୟନ୍ତ ଭାବବିହ୍ୱଳ କରିଦିଏ। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ରୂପ ଦର୍ଶନ କରିବା ପାଇଁ ଅପେକ୍ଷା କରନ୍ତି। ସୁନାର ଅଳଙ୍କାରରେ ଯେତେବେଳେ ତିନି ଠାକୁର ରଥ ଉପରେ ଝଲସି ଉଠନ୍ତି, ସେତେବେଳେ ଭକ୍ତମାନଙ୍କ ହୃଦୟରେ ଭକ୍ତିର ଭାବନା ଜାଗ୍ରତ ହୋଇଥାଏ। ଚାରିଆଡ଼େ ଶୁଭୁଥାଏ ଜୟ ଜଗନ୍ନାଥର ଧ୍ୱନି। ଏହି ଦର୍ଶନ ପାଇବା ପାଇଁ ଭକ୍ତମାନେ ଦୂରଦୂରାନ୍ତରୁ ଆସନ୍ତି, କାରଣ ମହାପ୍ରଭୁଙ୍କ ଏହି ବେଶ ଦର୍ଶନକୁ ଭକ୍ତମାନେ ଅତ୍ୟନ୍ତ ପବିତ୍ର ଏବଂ ମଙ୍ଗଳମୟ ବୋଲି ମନେ କରିଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ହେଉଛି ଓଡ଼ିଆ ସଂସ୍କୃତିର ଏକ ଅମୂଲ୍ୟ ଐତିହ୍ୟ। ଏହାର ଚମକ କେବଳ ସୁନାର ଚମକ ନୁହେଁ, ଏହା ଭକ୍ତିର ଚମକ, ଆସ୍ଥାର ଚମକ ଏବଂ ଆଧ୍ୟାତ୍ମିକତାର ଚମକ। ଏହିପରି ଭାବରେ ରଥଯାତ୍ରାର ଦୀର୍ଘ ଲୀଳା ଧୀରେ ଧୀରେ ସମାପ୍ତି ଆଡ଼କୁ ଅଗ୍ରସର ହୋଇଥାଏ।

ରଥଯାତ୍ରା ଏହା କେବଳ ଏକ ଯାତ୍ରା ନୁହେଁ, ଏହା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ତ ଲୀଳାର ଏକ ଅପୂର୍ବ ଅଧ୍ୟାୟ। ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡ଼ି ମହାପ୍ରଭୁ ଯେତେବେଳେ ରଥାରୂଢ଼ ହୋଇ ଭକ୍ତଙ୍କ ପାଖକୁ ଆସନ୍ତି, ସେତେବେଳେ ଆରମ୍ଭ ହୋଇଥାଏ ତାଙ୍କର ଏହି ଦିବ୍ୟ ଯାତ୍ରା। ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ପରେ ଏହି ଲୀଳାରେ ଆସେ ଆଉ ଏକ ଅନନ୍ୟ ଏବଂ ରହସ୍ୟମୟ ପରମ୍ପରା ଅଧରପଡ଼ା।

ଅଧରପଣା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ବିଶେଷ ପରମ୍ପରା। ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଉପରେ ବଡ଼ ବଡ଼ ମାଟି ପାତ୍ରରେ ପଣା ଅର୍ପଣ କରାଯାଏ। ଏହି ପଣାକୁ କୁହାଯାଏ ଅଧରପଣା। ଏହା କେବଳ ଏକ ପଣା ଅର୍ପଣର ପରମ୍ପରା ନୁହେଁ, ଏହା ପଛରେ ରହିଛି ଭକ୍ତି, ଆଧ୍ୟାତ୍ମିକ ବିଶ୍ୱାସ, ଲୋକ ପରମ୍ପରା ଏବଂ ଏକ ଗଭୀର ଧାର୍ମିକ ଭାବନା। ତେବେ ଅଧରପଣା କ'ଣ? ଅଧର ଶବ୍ଦର ଅର୍ଥ ହେଉଛି ଓଠ ବା ମୁଖର ତଳ ଅଂଶ। ରଥ ଉପରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ଉଚ୍ଚତା ଅନୁସାରେ ଯେଉଁ ପାତ୍ରରେ ଏହି ପଣା ଅର୍ପଣ କରାଯାଏ ତାହା ତିନି ଠାକୁରଙ୍କ ଅଧର ବା ଓଠ ନିକଟରେ ପହଞ୍ଚିଥାଏ। ଏହି କାରଣରୁ ଏହାର ନାମ ଅଧରପଣା ବୋଲି ପ୍ରଚଳିତ ହୋଇଥିବା ବିଶ୍ୱାସ ରହିଛି। ରଥ ଉପରେ ତିନି ଠାକୁରଙ୍କ ସମ୍ମୁଖରେ ବଡ଼ ବଡ଼ ମାଟି ପାତ୍ରରେ ଏହି ପଣା ପ୍ରସ୍ତୁତ କରାଯାଇ ଅର୍ପଣ କରାଯାଏ। ସେହି ପଣାରେ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ, ଫଳ, ଛେନା, ଦୁଧ, ଗୋଲମରିଚ, ଗୁଜୁରାତି ଆଦି ବ୍ୟବହାର କରାଯାଏ ବୋଲି ପରମ୍ପରାରେ ଉଲ୍ଲେଖ ରହିଛି। ରଥଯାତ୍ରାର ଲୀଳାକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିଛିଦିନ ସେଠାରେ ଅବସ୍ଥାନ କରିବା ପରେ ବାହୁଡ଼ା ଯାତ୍ରାରେ ନୀଳାଚଳ ଅଭିମୁଖେ ଫେରନ୍ତି। ବାହୁଡ଼ା ଯାତ୍ରା ପରେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଅବସ୍ଥାନ କରେ। ଏହାର ପରବର୍ତ୍ତୀ ଦିନ ମହାପ୍ରଭୁଙ୍କର ସୁନାବେଶ ହୋଇଥାଏ। ସୁନାବେଶର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ଅଧରପଣା। ଏହି ପରମ୍ପରା ମଧ୍ୟ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଂଶ। ତେବେ ଅଧରପଣା ପଛରେ ଥିବା ସବୁଠାରୁ ପ୍ରଚଳିତ ଧାର୍ମିକ ବିଶ୍ୱାସ ହେଉଛି ଏହି ପଣା ମହାପ୍ରଭୁଙ୍କ ରଥରେ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀ ଏବଂ ଅଦୃଶ୍ୟ ଶକ୍ତିମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ଅନେକ ଦେବାଦେବୀ, ଯକ୍ଷ, ରାକ୍ଷସ, ଚଣ୍ଡୀ ଏବଂ ଅନ୍ୟାନ୍ୟ ଅଦୃଶ୍ୟ ଶକ୍ତି ରଥରେ ଅବସ୍ଥାନ କରୁଥିବା ଲୋକବିଶ୍ୱାସ ରହିଛି। ଏହି ଅଦୃଶ୍ୟ ଶକ୍ତିମାନଙ୍କୁ ତୃପ୍ତ କରିବା ଏବଂ ମହାପ୍ରଭୁଙ୍କ ରଥଯାତ୍ରାରେ ସେମାନଙ୍କ ଭୂମିକା ପାଇଁ କୃତଜ୍ଞତା ଜଣାଇବାର ପ୍ରତୀକ ଭାବରେ ଅଧରପଣା ଅର୍ପଣ କରାଯାଏ ବୋଲି ବିଶ୍ୱାସ କରାଯାଏ। ଏହି ପଣା ମହାପ୍ରଭୁଙ୍କ ପାଇଁ ଅର୍ପଣ ହେଲେ ମଧ୍ୟ ଏହାର ପ୍ରଧାନ ଉଦ୍ଦେଶ୍ୟ ରଥରେ ଅବସ୍ଥାନ କରୁଥିବା ପାର୍ଶ୍ୱ ଦେବାଦେବୀ ଏବଂ ଅଦୃଶ୍ୟ ଶକ୍ତିମାନଙ୍କୁ ତୃପ୍ତ କରିବା ବୋଲି ପରମ୍ପରାରେ ବିଶ୍ୱାସ ରହିଛି। ଅଧରପଣାର ଏକ ବିଶେଷ ଦିଗ ହେଉଛି ଏହାର ପାତ୍ର। ତିନି ରଥ ଉପରେ ତିନୋଟି ବଡ଼ ମାଟି ପାତ୍ରରେ ଅଧରପଣା ପ୍ରସ୍ତୁତ।

କରାଯାଏ। ଏହି ପାତ୍ରଗୁଡ଼ିକ ତିନି ଠାକୁରଙ୍କ ଅଧର ନିକଟରେ ରଖାଯାଏ। ପୂଜା ଏବଂ ଅର୍ପଣ ପରେ ଏହି ମାଟି ପାତ୍ରଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ପାତ୍ର ଭାଙ୍ଗିବାର ଏହି ପରମ୍ପରାର ମଧ୍ୟ ଏକ ଆଧ୍ୟାତ୍ମିକ ଅର୍ଥ ରହିଛି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ପଣା ଅର୍ପଣ ପରେ ଏହାକୁ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ଭାବରେ ବଣ୍ଟନ କରାଯାଏ ନାହିଁ। ଏହାର କାରଣ ହେଉଛି ଏହି ପଣା ବିଶେଷ ଭାବରେ ଅଦୃଶ୍ୟ ଶକ୍ତିମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଅଧର ପଣାର ନିର୍ଦ୍ଦିଷ୍ଟ ଐତିହାସିକ ଆରମ୍ଭ ସମ୍ପର୍କରେ ସମସ୍ତ ଐତିହାସିକ ଉତ୍ସରେ ଏକମତ ତଥ୍ୟ ମିଳେ ନାହିଁ। ତଥାପି ଶ୍ରୀଜଗନ୍ନାଥ ସଂସ୍କୃତିର ଦୀର୍ଘକାଳୀନ ପରମ୍ପରା ଏବଂ ଲୋକବିଶ୍ୱାସରେ ଏହି ପ୍ରଥା ଶତାବ୍ଦୀ ଶତାବ୍ଦୀ ଧରି ପ୍ରଚଳିତ ହୋଇ ଆସିଥିବା ବିଶ୍ୱାସ କରାଯାଏ। ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ବିଶେଷତ୍ୱ ହେଉଛି ଏଠାରେ କେବଳ ଦେବତା ନୁହେଁ, ବରଂ ଦୃଶ୍ୟ ଏବଂ ଅଦୃଶ୍ୟ ସମସ୍ତ ଶକ୍ତିଙ୍କୁ ସମ୍ମାନ ଦିଆଯାଏ। ରଥଯାତ୍ରା ଭଳି ଏକ ବିଶାଳ ଧାର୍ମିକ ଆୟୋଜନରେ ଯେଉଁ ସମସ୍ତ ଦେବାଦେବୀ ଏବଂ ଅଦୃଶ୍ୟ ଶକ୍ତିଙ୍କର ଉପସ୍ଥିତି ରହିଥାଏ ବୋଲି ବିଶ୍ୱାସ, ସେମାନଙ୍କ ପାଇଁ ଏହି ଅଧରପଣା ଅର୍ପଣ କରାଯାଏ। ତେଣୁ ଅଧରପଣା ଏକ ଦୀର୍ଘ ପୁରାତନ ଧାର୍ମିକ ପରମ୍ପରାର ଅଂଶ ଭାବରେ ଆଜି ମଧ୍ୟ ଜୀବନ୍ତ ରହିଛି। ଅଧରପଣା ଆମକୁ ଏକ ବଡ଼ ଆଧ୍ୟାତ୍ମିକ ଶିକ୍ଷା ଦିଏ, ସୃଷ୍ଟିର ପ୍ରତ୍ୟେକ ଶକ୍ତିକୁ ସମ୍ମାନ କରିବା। ଶ୍ରୀଜଗନ୍ନାଥ ସଂସ୍କୃତିରେ କେହି ଅବହେଳିତ ନୁହନ୍ତି। ମହାପ୍ରଭୁଙ୍କ ରଥଯାତ୍ରାରେ ମଣିଷଠାରୁ ଆରମ୍ଭ କରି ଦେବତା, ଯକ୍ଷ, ରାକ୍ଷସ ଏବଂ ଅଦୃଶ୍ୟ ଶକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ନିଜସ୍ୱ ସ୍ଥାନ ରହିଛି ବୋଲି ଏହି ପରମ୍ପରା ଆମକୁ ବୁଝାଇଥାଏ। ଅଧରପଣା ମାଧ୍ୟମରେ ଯେପରି ଏକ ସନ୍ଦେଶ ଦିଆଯାଏ, ଏହି ବିଶ୍ୱରେ ଦୃଶ୍ୟ ଏବଂ ଅଦୃଶ୍ୟ, ଜଣା ଏବଂ ଅଜଣା ସମସ୍ତ ଶକ୍ତିର ନିଜସ୍ୱ ମହତ୍ତ୍ୱ ରହିଛି। ସମସ୍ତଙ୍କ ପ୍ରତି ସମ୍ମାନ ଏବଂ ସହବସ୍ଥାନ ହିଁ ହେଉଛି ଜୀବନର ମୂଳମନ୍ତ୍ର। ଅଧରପଣା ହେଉଛି ରଥଯାତ୍ରାର ଶେଷ ପର୍ଯ୍ୟାୟରେ ଏକ ମହତ୍ତ୍ୱପୂର୍ଣ୍ଣ ଲୀଳା। ସୁନା ବିଷୟର ଐଶ୍ୱର୍ଯ୍ୟମୟ ଦର୍ଶନ ପରେ ଅଧରପଣାରେ ମହାପ୍ରଭୁଙ୍କ ଲୀଳା ଆଉ ଏକ ଆଧ୍ୟାତ୍ମିକ ଦିଗକୁ ଗତି କରେ। ଏହାପରେ ଆସେ ନୀଳାଦ୍ରିବିଜେ।

ନୀଳାଦ୍ରୀ ବିଜେରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ନିଜ ନୀଳାଚଳ ଧାମ ରତ୍ନସିଂହାସନକୁ ଫେରିଯାଆନ୍ତି। ଏହିପରି ଭାବରେ ରଥଯାତ୍ରାର ଦୀର୍ଘଲୀଳା ଏକ ସୁନ୍ଦର ସମାପ୍ତି ଆଡ଼କୁ ଅଗ୍ରସର ହୁଏ। ଅଧରପଣା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଆମ ଜୀବନ ପାଇଁ ମଧ୍ୟ ଅନେକ ଶିକ୍ଷା ଦେଇଥାଏ। ପ୍ରଥମେ ଏହା ଆମକୁ ଶିଖାଏ ଯେ ଆମେ କେବେ ବି କାହାକୁ ଅବହେଳା କରିବା ଉଚିତ ନୁହେଁ। ଦ୍ୱିତୀୟରେ ଏହା ଆମକୁ ସହାବସ୍ଥାନର ଶିକ୍ଷା ଦେଇଥାଏ। ସମାଜରେ ଯେପରି ସମସ୍ତ ମଣିଷଙ୍କର ନିଜସ୍ୱ ଭୂମିକା ରହିଛି, ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତିରେ ଦୃଶ୍ୟ ଏବଂ ଅଦୃଶ୍ୟ ସମସ୍ତ ଶକ୍ତି ପ୍ରତି ସମ୍ମାନ ରହିଛି। ତୃତୀୟରେ ଏହା ଆମକୁ ନମ୍ରତାର ଶିକ୍ଷା ଦେଇଥାଏ। ମହାପ୍ରଭୁଙ୍କ ରଥଯାତ୍ରାରେ ଯେଉଁମାନେ ତାଙ୍କର ସେବା କରନ୍ତି, ଯେଉଁ ଶକ୍ତିମାନେ ତାଙ୍କ ଲୀଳାରେ ସାମିଲ ହୁଅନ୍ତି, ସେମାନଙ୍କ ପ୍ରତି ମଧ୍ୟ ସମ୍ମାନ ଏବଂ କୃତଜ୍ଞତା ପ୍ରକାଶ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରପଣା ହେଉଛି ଏକ ଅନନ୍ୟ ଧାର୍ମିକ ପରମ୍ପରା, ଯାହା ଶତାବ୍ଦୀ ଧରି ଓଡ଼ିଶାର ଧାର୍ମିକ ଏବଂ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିଆସିଛି। ସୁନା ବେଶରେ ମହାପ୍ରଭୁ ଯେଉଁଠି ରାଜରାଜେଶ୍ୱର ରୂପରେ ନିଜର ଐଶ୍ୱର୍ଯ୍ୟ ପ୍ରକାଶ କରନ୍ତି, ଅଧରପଣାରେ ସେହି ମହାପ୍ରଭୁଙ୍କ ଲୀଳାର ଆଉ ଏକ ଦିଗ ଆମ ସମ୍ମୁଖରେ ଆସେ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା, ସମସ୍ତଙ୍କୁ ସମ୍ମାନ ଦେବା ଏବଂ ସମସ୍ତଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିବା, ଅଧରପଣାର ଏହି ପରମ୍ପରା ଆମକୁ ମନେ ପକାଇ ଯେ ମହାପ୍ରଭୁଙ୍କ ଲୀଳାରେ କେହି ଛୋଟ ନୁହନ୍ତି, କେହି ବଡ଼ ନୁହନ୍ତି, ସମସ୍ତେ ତାଙ୍କର ସୃଷ୍ଟିର ଅଂଶ। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ଶ୍ରୀ ଜଗନ୍ନାଥ ସଂସ୍କୃତିର ଅଧରପଣା ଏବଂ ସୁନାବେଶ ସମ୍ପର୍କରେ କିଛି ଅଜଣା କଥା। ତେବେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ଭକ୍ତିପରା ଭଜନଟିଏ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ମନୋରଞ୍ଜନୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମରେ ଜାଣିଲେ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କିଛି ନୂଆ ନୂଆ କଥା ଏବଂ ଶୁଣିଲେ ସୁନ୍ଦର ସୁନ୍ଦର ମନଛୁଆ ଭଜନ ସବୁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍, FM ମାଧ୍ୟମରେ 103 ମେଗାହର୍ଜ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ।

ଯୌବାଣୀ କ୍ରମରେ ସାହିତ୍ୟାନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବା ଶକ୍ତି ଓ ରାତି 7:25 ଢେଙ୍କାନାଳ ଜିଲ୍ଲାର ହାଲଚାଲ। ଏହି କାର୍ଯ୍ୟକ୍ରମ ଦ୍ୱାରା ଲେଖିରୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ରିଲେକରୁ ପ୍ରଚାର କରିବୁ ସଂସଦ ସମୀକ୍ଷା ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ମୋହନ ସେଠ ଓ ଖଦାଲ ସାହୁ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍ ସ୍ପଟ୍ଲାଇଟ୍ ରାତି 9:15 ଓ ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେକରୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି ରାତି 10:00 ଶୁଣିବେ ଗୀତିନାଟ୍ୟ ନୀଳାଦ୍ରୀ ବିଜେ। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଆରୋଦଳ ବେହେରା ଓ ସାଥୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥା ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ଭାରତୀୟ ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3ଟି ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ ଗୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟ ମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ମାଉସୀମା ମନ୍ଦିର ଘରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଘୁନାଥ ବେଶ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରୀ ବଳଦେବଜୀଉ, ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ 3 ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ଶରଣଙ୍କୁଳ, ରାଜସୁନଖଳାଠାରେ ରଥରୂଢ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ୍ର ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित, सक्षम और

0: ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ ଦଶ ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ।
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡ୍ସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମଗ୍ର ଦେଶ ଆଜି ସଗର୍ବେ ପାଳନ କରୁଛି 27ତମ କାର୍ଗିଲ୍ ବିଜୟ ଦିବସ। 1999 ମସିହା ଆଜିର ଦିନରେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ସୀମା ଭିତରେ ରହି ଏବଂ କୌଣସି ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ନ କରି ଭାରତୀୟ ସେନା ଶତ୍ରୁପକ୍ଷକୁ ବିତାଡ଼ିତ କରିଥିଲା। ଦିନ ବଦଳି ଯାଇଛି, ହେଲେ ପଡ଼ୋଶୀର ବିଶ୍ୱାସଘାତକତାର ଚିହ୍ନ ଏବେ ବି ଜଳଜଳ ରହିଛି କାର୍ଗିଲ୍ ବକ୍ଷରେ। ଯୁଦ୍ଧ ତ ଖୁବ୍ ଭୟଙ୍କର, ତଥାପି କାର୍ଗିଲ୍ ଯୁଦ୍ଧରେ ଏପରି କେତେକ ନାମ ରହିଥିଲା ଯାହାକୁ ମନେ ପକାଇଲେ ମନ ଗର୍ବିତ ହେବା ସହ ଓଠରେ ଧାରେ ହସ ଖେଳିଯାଏ। ଏମିତି କେତେକ ନାମ ସମ୍ପର୍କରେ ଆସନ୍ତୁ ଜାଣିବା। କାର୍ଗିଲ୍ ଯୁଦ୍ଧର ଅନନ୍ୟ ନାୟକ ବିକ୍ରମ ବତ୍ରା, ଶେର ଶାହ ନାମରେ ସେ ବେଶ୍ ପରିଚିତ ଥିଲେ। ମାତ୍ର 25 ବୟସରେ ଶହୀଦ ହୋଇଯାଇଥିଲେ ଏହି ଯୋଦ୍ଧା। କାର୍ଗିଲ୍ ଯୁଦ୍ଧ ବେଳେ 1999 ମସିହା ଜୁନ୍ 20 ତାରିଖ ଭୋର୍ରୁ 0.5140 ନିଜ ଅକ୍ତିଆରକୁ ନେଇ ସେ ଯେତେବେଳେ ଘୋଷଣା କଲେ ଇଏ ଦିଲ୍ ମାଙ୍ଗେ ମୋର୍, ସମଗ୍ର ଭାରତରେ ବିକ୍ରମ ବତ୍ରାଙ୍କ ନାଁ ଏବଂ କଥା ବ୍ୟାପି ଯାଇଥିଲା। ଏହାପରେ ଜୁଲାଇ 7 ତାରିଖରେ ସେ 0.4875 ଶତ୍ରୁକୁ ଘଉଡ଼ାଇବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସଳଖ ପାହାଡ଼ ରାସ୍ତାରେ କଷ୍ଟକର ଥିବାରୁ ଏକ ସଂକୀର୍ଣ୍ଣ ରାସ୍ତା ଦେଇ ଶତ୍ରୁ ସୈନ୍ୟଙ୍କ ପାଖରେ ପହଞ୍ଚି ଆକ୍ରମଣ କରିଥିଲେ ବିକ୍ରମ ଏବଂ ତାଙ୍କ ଦଳ। ଗୁରୁତର ଆହତ ହୋଇଥିଲେ ମଧ୍ୟ ନିଜ ସାଥୀ ସୈନିକଙ୍କୁ ତମର ପିଲା ପରିବାର ଅଛନ୍ତି କହି ପଛକୁ ଠେଲିଦେବା ସହ ଆହତ ଅବସ୍ଥାରେ ବି ଶତ୍ରୁର ସାମ୍ନା କରିଥିଲେ ବିକ୍ରମ ଏବଂ ଶହୀଦ ହୋଇଥିଲେ ବି 0.4875 ତ୍ରିରଙ୍ଗା ଉଡ଼ାଇ ଏହାକୁ ଭାରତ ଅକ୍ତିଆରକୁ ଆଣିଥିଲେ। ଦ୍ରାସ ସେକ୍ଟରର ଏହି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟର ନାମ ବିକ୍ରମ ବତ୍ରାଙ୍କ ନାମ ଅନୁସାରେ ବତ୍ରା ଟପ୍ ରଖାଯାଇଛି। ଭାରତୀୟ ସେନାରେ ଜଣେ ଥିଲେ କ୍ୟାପ୍ଟେନ୍ ନିମ୍ବୁ ସାହେବ। 4 ହେବ ଯୋଗ ଦେଇଥିବା ନିମ୍ବୁ ସାହେବଙ୍କ ପ୍ରକୃତ ନାମ ଥିଲା ନିକେ ଜାକୋ କେଙ୍ଗୁରୁସେ। ତାଙ୍କ ନାଁ କହିବାରେ ସମସ୍ୟା ହେବାରୁ ସାଥୀମାନେ ଜାଣିଲେ ଘରେ ତାଙ୍କୁ ନେମ୍ବୁ ଡାକନ୍ତି, ତେଣୁ ସେମାନେ ସ୍ନେହରେ ତାଙ୍କୁ ଡାକିଲେ ନିମ୍ବୁ ସାହେବ। 1999 ଜୁନ୍ 28 ତାରିଖରେ ଦ୍ରାସ ସେକ୍ଟରରେ ଲୋନ୍ ହିଲ୍ ନାମକ ଶିଖର ଦଖଲ କରିବାର ଥିଲା, ତେବେ ରାସ୍ତାରେ ଥିବା ବ୍ଲାକ୍ ରକ୍ ନାମକ ଚଟାଣ ଉପରୁ ପାକିସ୍ତାନୀ ସେନା ଗୁଳି ବର୍ଷା କରୁଥିଲେ। 16,000 ଫୁଟ ଉଚ୍ଚତା ଏବଂ ବିଯୁକ୍ତ 10 ତାପମାତ୍ରା। ନିମ୍ବୁ ସାହେବ ନାଗାଲାଣ୍ଡର ଏକ ଲଢୁଆ ସମ୍ପ୍ରଦାୟରୁ ଆସିଥିଲେ। ଘାତକ ପ୍ଲାଟୁନ୍ର ଯବାନଙ୍କ ନେତୃତ୍ୱ ନେଇ ଉପରକୁ ଉଠିଲେ ସେ। ହାଡ଼କମ୍ପା ପରିବେଶକୁ ଶତ୍ରୁପକ୍ଷର ଗୋଟିଏ ଗୁଳି ନିମ୍ବୁ ସାହେବଙ୍କ ପେଟରେ ବାଜିଲା। କାହାକୁ କିଛି ଜାଣିବାକୁ ନ ଦେଇ ଆଗେଇଥିଲେ ସେ। ଜୋତା ଖସିବାରୁ ତୁରନ୍ତ ଜୋତାମୋଜା କାଢ଼ି ଖାଲି ପାଦରେ ବରଫାଚ୍ଛାଦିତ ପାହାଡ଼ରେ 6,000 ଫୁଟ ଉଚ୍ଚକୁ ଉଠିବା ସହ ସାଥୀମାନଙ୍କୁ ବି ଚଢ଼ାଇଲେ। କ୍ଷତାକ୍ତ ଅବସ୍ଥାରେ ରକେଟ୍ ଲଞ୍ଚରରେ ଆକ୍ରମଣ କରି 7 ପାକିସ୍ତାନୀ ବଙ୍କର ଏବଂ 3-4 ପାକିସ୍ତାନୀ ସେନାଙ୍କୁ ବିନାଶ କରିଥିଲେ। ତେବେ ପୋଷ୍ଟ କବ୍ଜା କରିବା ପରେ ସାଥୀମାନେ ଦେଖିଲେ ପାଖରେ ଥିବା ଏକ ଖାତରେ ମାତ୍ର 25 ନିମ୍ବୁ ସାହେବଙ୍କ ନିଶ୍ଚଳ ଶରୀର ପଡ଼ିଛି। ଆଖିରେ ଲୁହ ନେଇ ସେମାନେ ଘୋଷଣା କରିଥିଲେ ए विजय।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। ଆଷାଢ଼ ମାସର ଉଜଲପଖର ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀଣ ଚାଲିଛେ ମହାପୁରୁମାନଙ୍କର ଅଧର୍ପଣା ନୀତି। ମା ମାଟିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସୁର୍ତା ହୋଇକରି ରହିବା ମନ୍ କି ବାତ୍ଥି କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନ ଥି ପାନିର ଉତ୍ସ ସଂରକ୍ଷଣ ଥି ଭୁବନେଶ୍ୱରର ସଫଳତାକେ କଲେ ପ୍ରଶଂସା। ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରହଲ୍ଲାଦ ଯୋଶୀ। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନୁ ଆଜ ଆଷାଢ଼ ମାସର ଉଜଲପଖର ଦ୍ୱାଦଶୀ ତିଥିନ ଗରୁଡ଼ ଶୟନ ନୀତି ସହିତ ତିନି ରଥନୁ ମହାପୁରୁମାନଙ୍କର ଅଧର୍ପଣା ନୀତି ହେବା। ମଧ୍ୟାହ୍ନ ଧୂପ ସରିଲା ଉତ୍ତରୁ ଉପରବେଳା 4:30 ନୀତିକାନ୍ତି ମୂଲ ହୋଇଯାଇଛେ। ରାତିର 8:30 ଅଧର୍ପଣା ନୀତି ଶେଷ ହେବା। ଡେରି ରାତି 2:00 ମହାପୁରୁମାନଙ୍କର ରାତ୍ର ପହୁଡ଼ ନୀତି ସାଙ୍ଗେ ଆଏବା କାଏଲ ରଥଯାତ୍ରାର ଶେଷ ପରବ ନୀଳାଦ୍ରି ବିଜେ ହେବା। ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ରାର ଦେବୀ ସୁଭଦ୍ରାଙ୍କ ରଥ ଉପରେ 3 ଲେଖା ଅଧର ଉଚ୍ଚାର ତୁମ୍ବା ଆକାରର ମାଟି ହାଣିଥି ପଣା ରଖାଯିବା। ଏ ପଣାକେ ଗୁରସ୍, ସର, ଖିର୍ସା, କର୍ପୁର, ନବାତ, ଗୋଲମରିଚ, ଇଲାଇଚି ଆର୍ ପାଚଲା କଦେଲଥି ତିଆରି କରାଯାଏସି। ପତ୍ରୀ ବଡ଼ୁ, ଶୁଆ ବଡ଼ୁ ଆର୍ ଗରା ବଡ଼ୁ ସେବକମାନେ ତିନି ରଥନୁ ପୂଜାପାଠ କରସନ୍। ପୂଜା ପଣ୍ଡା ସେବକମାନେ ପଞ୍ଚ ଉପଚାର ପଦ୍ଧତିଥି ଶ୍ରୀ ବିଗ୍ରହମାନଙ୍କୁ ଅଧର୍ପଣା ଅର୍ପଣ କରସନ୍। ନୀତିକାନ୍ତି ସରିଲା ଉତ୍ତରୁ ହାଣିମାନଙ୍କୁ ଭଙ୍ଗାଯିବା। ଇ ପଣା ପାଇକରି ରଥ ପାର୍ଶ୍ୱ ଦେବାଦେବୀ ଅଶରୀରୀ ଆର୍ ଚଣ୍ଡୀ ଚାମୁଣ୍ଡା ମୁକ୍ତି ପାଇବେ। ମାତୃଭୂମିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସବୁବେଳେ ସୁର୍ତା ହୋଇକରି ରହିବା ବୋଲିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆକାଶବାଣୀର 136 ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ଆଜିର ଦିନେ ସାରା ଦେଶ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲର ଉଚ୍ଚା ଶିଖର, ପ୍ରତିକୂଳ ପାଗ ଆର୍ ଶତ୍ରୁପକ୍ଷର ଆହ୍ୱାନକେ ଭାରତୀୟ ସୈନିକ ଯେନ୍ତା ହିସାବେ ସାମ୍ନା କରିଥିଲେ ସେଟା ପ୍ରମାଣିତ କରିଛେ ଯେ ସେମାନଙ୍କର ଆତ୍ମା ଗୋଟିଏ ଆହ୍ୱାନ ଉପରେ ରହିଥିଲା। ଏ ବଛର ସେ ବୀରମାନଙ୍କୁ ସୁର୍ତା କରିକି ଖାସ୍ ଶୌର୍ଯ୍ୟ ବିଜୟ ଯାତ୍ରାର ଆୟୋଜନ କରାଯାଇଛି ବୋଲିକରି ଶ୍ରୀ ମୋଦି କହିଛନ୍।
2: ଆଜ କାର୍ଗିଲ ବିଜୟ ଦିବସ ହେ। ଏ ଦିନ ଆମେ ଗର୍ବ ସେ ଭର ଦେତା। ଏ ଦିନ

ଉଦାହରଣ ବୋଲିକରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଏହି ବିଜୟ ଭାରତର ସାମରିକ ଶକ୍ତି, ଜାତୀୟ ଏକତାର ମାତୃଭୂମିକୁ ସୁରକ୍ଷା ଦେବାର ସଂକଳ୍ପର ପ୍ରମାଣ ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର ଭାରତ ମାତାର ଶହୀଦ ବୀର ସନ୍ତାନମାନଙ୍କର ଅପୂର୍ବ ସାହସ ଆର୍ ସୌର୍ଯ୍ୟର ସୁର୍ତା କରାସି ବୋଲିକରି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଷ୍ଟ୍ରସେବା ଜୀବନ ଉତ୍ସର୍ଗ କରିଥିବାର କାର୍ଗିଲ୍ର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଦ୍ରାସ ନଥିବାର କାର୍ଗିଲ୍ ଯୁଦ୍ଧ ସ୍ମାରକୀନୁ ମାଲ୍ୟାର୍ପଣ କରିକି ସୈନିକମାନଙ୍କର ସାହସିକତା ଆର୍ ସର୍ବୋଚ୍ଚ ବଳିଦାନକେ ସମ୍ମାନିତ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍ତି, ସେମାନଙ୍କର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ, ଦେଶ ଲାଗି ଅତୁଟ ସମର୍ପଣ ସବୁବେଳେ ଦେଶବାସୀଙ୍କୁ ପ୍ରେରଣା ଦେବା। ଦେଶ ମାତୃକାର ସୁରକ୍ଷା ଲାଗି କାର୍ଗିଲ୍ ଯୁଦ୍ଧତି ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆବାକାଲ ସକାଳର 8 ବଜେନୁ ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱରରୁ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଆର୍ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇ ପାରିବେ। ସମ୍ବଲପୁରୀ ଭାଷା, ସାହିତ୍ୟ ଆର୍ ସଂସ୍କୃତିକେ ସାରା ପୃଥିବୀନ ପହଞ୍ଚାବାର୍ ଲାଗି ସମ୍ବଲପୁରୀ ଏକତା ମଞ୍ଚ ତରଫୁ ଅଗଷ୍ଟ 1 ତାରିଖକେ ସମ୍ବଲପୁରୀ ଦିନ ଭାବେ ପାଳନ କରାଯିବା। ଏହି ଅବସରରେ ମଞ୍ଚ ତରଫୁ ମା' ସମଲେଶ୍ୱରୀଙ୍କର ମନ୍ଦିରନ ଖାସ୍ ଥିମ୍ ସଙ୍ଗକେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଲପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚନ କରିଛନ୍। ବୌଦ୍ଧଠାରେ ଆଜି ରାତି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ ଉତ୍ସବ କରାଯିବା। ମହାପୁରୁମାନଙ୍କର ଦୈନିକ ନୀତିକାନ୍ତି ଆର୍ ଅଧର୍ପଣା ନୀତି ଆଜି ହୋଇଯାଇଛି। ତାର୍ ଉତ୍ତରୁ ଆଜି ରାତି ବ୍ରାହ୍ମଣ ସମାଜର ସଦସ୍ୟମାନେ ମହାପୁରୁମାନଙ୍କୁ ପହଣ୍ଡିତି ରଥନୁ ଉତ୍ତରିକରି ନୀଳାଦ୍ରୀ ବିଜେ କରାବେ। ରଥଯାତ୍ରା ବେଲୁ ରାଗିକରି ଥିବାର ମା' ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୁଲା ଖୁଆଇକରି ତାଙ୍କର ଅଭିମାନ ଦୂର କରିବେ। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନୁ ବନିଥିବା ଲଘୁଚାପ ଅବପାତି ବଦଳିଛି। ଏବେ 24 ଘଣ୍ଟା ଭିତରେ ଏଇଟା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବତି ରାଜ୍ୟ ଏବେ 2 ଦିନ ତକ ଜବର ବର୍ଷା ହେବା ବୋଲିକରି ଅନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲିକରି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 10 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଆଷାଢ଼ ମାସର ଉଜ୍ଜଳପଖର ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀଣ ଚାଲିଛେ ମହାପୁରୁମାନଙ୍କର ଅଧର୍ପଣା ନୀତି। ମା' ମାଟିର ସୁରକ୍ଷା ଲାଗି କାର୍ଗିଲ୍ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସୁର୍ତା ହୋଇକରି ରହିବା ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନଟି ପାଣିର ଉତ୍ସର ସଂରକ୍ଷଣଟି ଭୁବନେଶ୍ୱର ସଫଳତାକେ କଲେ ପ୍ରଶଂସା। ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ
2: ଶୁଣିଲେ ଓଡ଼ିଆ କଥାଚିତ୍ର ଓଡ଼ିଆରେ ସମ୍ବାଦ
3: ଦେଶର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ଓ ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ଭାରତର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ଏକ ପ୍ରମୁଖ ଶକ୍ତି ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 400ରୁ ଅଧିକ ଯୁବ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପାରମ୍ପରିକ ଭାବେ ଗ୍ରାମାଞ୍ଚଳବାସୀ ଗୀତ ଗାଇ ମିଳିମିଶି କାମ କରିଥାନ୍ତି, ଯାହା ପରସ୍କର ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ। ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ ପୃଥକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି।
4: ହମାରେ ସୀମାବର୍ତ୍ତୀ ଗାଁ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକି ସାରୀ ସୁବିଧାଏଁ ବାଦ ମେ ୟେ ହମକୋ ସୀମାବର୍ତ୍ତୀ ଗାଁ ମେ ଖାସ ଅନୁଭବ ଆତୀ ହେ। और इसलिए उद्देश्य ये था कि देश के अलग अलग जिलों के युवा हिमाचल उत्तराखंड और लद्दाख के गांवों की यात्रा करें।
3: ସ୍ୱାଧୀନ ଭାବରେ ଏହି ଯାତ୍ରାରେ ସାମିଲ ହୋଇଥିବା ଯୁବତୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କର ସକ୍ରିୟ ଭାଗିଦାରୀ ଭାରତୀୟ ନାରୀଙ୍କ ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। ଦେଶର ପ୍ରତ୍ୟେକ ଯୁବକ ଓ ବିଶେଷ କରି ବାଳିକାମାନେ ଯେପରି ଆତ୍ମନିର୍ଭରଶୀଳତା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବେ ସେଥିପାଇଁ ସରକାର ସଦାସର୍ବଦା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିମାନେ ଦେଶର ସୀମାନ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ସ୍ଥିତି, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ପାଖରୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି। ଏହା ସହିତ ଏହା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ଅଖଣ୍ଡତାକୁ ମଧ୍ୟ ସୁଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ ଦିବସ ଅବସରରେ ଭାରତୀୟ ସୈନିକଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ମନେ ପକାଇଛନ୍ତି। ଏହା ଆମ ସମସ୍ତଙ୍କୁ ଗର୍ବିତ କରିଥାଏ ବୋଲି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, କାର୍ଗିଲର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକମାନେ ମୁକାବିଲା କରିପାରିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରମାଣିତ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି। ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ର୍ୟାଲି ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ

0: ଆନ୍ଦୋଳନରେ ପରିଣତ କରାଯିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁଙ୍କ ସଫଳତା ଏବଂ ଲର୍ଡସ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଟେଷ୍ଟ ବିଜୟକୁ ପ୍ରଶଂସା କରିଛନ୍ତି। ହର୍ ଘର ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଥାଏ। ଅଗଷ୍ଟ 15 ତାରିଖ ପୂର୍ବରୁ ମାଇଁ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଯୋଶୀଙ୍କୁ ଏହି ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀ ଯୋଶୀ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଜାରି ରଖିବେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ନିଖୁଣ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
1: आज सुबह चार्ज दिया हूँ, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन देने का और पूरा मिनिस्ट्री समझने का कोशिश मैंने किया हूँ। मुझे विषय नया है और सीनियर ऑफिसर्स से मैंने डिटेल में बातचीत करने का कोशिश किया हूँ। ये बहुत बड़े डिपार्टमेंट है, इसलिए पूरा समझ के मैं आपके साथ बात
0: करूँगा। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅତ୍ୟାଧୁନିକ ଏଆଇ ହୋଲୋବକ୍ସ ଉଦ୍ଘାଟନ କରାଯାଇଛି। ଏହା ପରିଦର୍ଶକମାନଙ୍କୁ ବାଜପେୟୀଙ୍କ ଜୀବନୀ, ନେତୃତ୍ୱ ଏବଂ ପ୍ରେରଣାଦାୟୀ ଅନୁଭୂତିଗୁଡ଼ିକୁ ଜାଣିବାର ସୁଯୋଗ ଦେବ। ଉଦ୍ଘାଟନୀ ସମାରୋହରେ ବାଜପେୟୀଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ 1999 କାର୍ଗିଲ୍ ଯୁଦ୍ଧ ହୋଇଥିଲା। ଆଜି ସଂଗ୍ରହାଳୟ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭାରତୀୟ ସେନାର ସାହସ, ଶୌର୍ଯ୍ୟ ଓ ବଳିଦାନକୁ ଦର୍ଶାଉଥିବା ଅନେକ ଦୁର୍ଲଭ ଫଟୋ, ପୁରୁଣା ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଚିଠି ଏଥିରେ ସ୍ଥାନ ପାଇଛି। ଏହି ଏଆଇ ହୋଲୋବକ୍ସରେ କୃତ୍ରିମ ବୁଦ୍ଧିମତା ଏଆଇ ପ୍ରଯୁକ୍ତିର ବ୍ୟବହାର କରାଯାଇ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କର 3D ଛବି ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିଦର୍ଶକମାନେ ମହାନ ବ୍ୟକ୍ତିତ୍ୱମାନଙ୍କ ବିଚାର ଏବଂ ଦର୍ଶନ ସମ୍ପର୍କରେ ସିଧାସଳଖ ଜାଣିପାରିବେ। ଚୀନ୍ର ଗାନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋଲ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୋଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁସଂଖ୍ୟକ ବିମାନ ଏବଂ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଣ୍ଟନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97 ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକାନ୍ତ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକାନ୍ତ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 143 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାଷ୍ଟନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଜୋସୁଆ ଅମୁଙ୍ଗା ମୁମ୍ବାୟା 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3-ଟିକିଆ T20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି

ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠି ଚାଲିଥିବା ପୁରୁଷ ଅନ୍ତିମ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।

0: ଶକ୍ତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଖସଡ଼ା ତାଲିକା, ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଯୋଗ୍ୟ ମତଦାତାଙ୍କୁ ତାଲିକା ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ କହିଛନ୍ତି।
1: ପବ୍ଲିକେସନ ହେଲା, ସବୁ ବୁଥରେ ଏଟା ପବ୍ଲିଶ ହେଲା। ଏଥିରେ ଆମର 29 ବୁଥ ନୂତନ ଭାବରେ ତିଆରି ହେଇଛି। ସର୍ବମୋଟ ବୁଥ ସଂଖ୍ୟା ହେଲା 367। ଏଥିରେ 5/7/2026 ଚିଟା ଭୋଟର ତାଲିକା ପ୍ରକାଶ କରାଗଲା ଏବଂ ଆଗାମୀ 1 ମାସ ମଧ୍ୟରେ 4/8/2026 ପର୍ଯ୍ୟନ୍ତ ଲୋକ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ସେଥିପାଇଁ ଫର୍ମ ନମ୍ବର 6, 7, 8 ବ୍ୟବହାର କରିବେ। ଫର୍ମ ନମ୍ବର 6 ନିଜକୁ ଭୋଟର ଲିଷ୍ଟରେ ଯୋଗଦାନ କରିବା ପାଇଁ, ଫର୍ମ ନମ୍ବର 7 ଯଦି ଭୋଟର ଲିଷ୍ଟରୁ ବାଦ ଦେବା ପାଇଁ, ଯଦି ବିବାହ ହେଇଯାଇଛି, ଅନ୍ୟତ୍ର ପଳେଇ ଯାଇଛନ୍ତି ବା ମୃତ୍ୟୁ ହେଇଯାଇଛି, ଫର୍ମ ନମ୍ବର 7 ଦେଇପାରିବେ ତାଙ୍କ ପରିବାର ବର୍ଗର ଲୋକମାନେ। ଫର୍ମ ନମ୍ବର 8 ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟେ ନିର୍ବାଚନ ମଣ୍ଡଳୀକୁ ଆପଣ ଯିବାକୁ ଚାହୁଁଛନ୍ତି ବା ଗୋଟିଏ ବୁଥରୁ ଆଉ ଗୋଟିଏ ବୁଥକୁ ଯିବାକୁ ଚାହୁଁଛନ୍ତି, ସେ ବାବଦରେ ଫର୍ମ ନମ୍ବର 8 ଦେଇ ଆପଣ ବୁଥ ପରିବର୍ତ୍ତନ, ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ମଧ୍ୟ କରିପାରିବେ। ଏଥିରେ ବଡ଼ ଜିନିଷ ହେଉଛି ଆମେ ପଲିଟିକାଲ ପାର୍ଟିକୁ ଗୋଟେ କପି ଦେଇଥିଲୁ ଏବଂ ତାଙ୍କୁ ମଧ୍ୟ ଅନୁରୋଧ କରିଛୁ ଯେ ଆପଣମାନେ ଗାଁରେ ପ୍ରତ୍ୟେକ ଲୋକକୁ ସଚେତନ କରନ୍ତୁ, ନିଜର ଭୋଟର ତାଲିକା ଦେଖନ୍ତୁ, ଯଦି ଭୋଟର ତାଲିକାରେ ନାଁ ନାହିଁ ତାହେଲେ 6/7/8 ଫର୍ମରେ ସଂଶୋଧନ ନିମନ୍ତ ବା ନୂତନ ଭାବରେ ଦାବି କରିବା ପାଇଁ ବା ଭୁଲ ହେଇଥିଲେ ଫର୍ମ 8 ସଂଶୋଧନ କରିବା ପାଇଁ ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ। ଏ ସମସ୍ତ ଦାବିକି ସବ୍ କଲେକ୍ଟର ଦାବି ପାଇବା ପରଦିନ ଠାରୁ ଶୁଣାଣି କରି 2/9/2026 ଭିତରେ ଶୁଣାଣି ଶେଷ କରିବେ ଏବଂ ଶୁଣାଣି ଶେଷ ହେଲା ପରେ ଅନ୍ତିମ ଭୋଟର ତାଲିକା 6/9/2026 ପବ୍ଲିଶ ହେବ।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ମତ ବିନିମୟ କରିଥିଲେ। ପରେ ସେ ଜିଲ୍ଲାର ବିକାଶ କାର୍ଯ୍ୟ ଓ ସରକାରୀ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା କରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦୁଇଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ସେ ଛାତ୍ରାବାସ, ହସ୍ପିଟାଲ, ପାନୀୟ ଜଳ ପ୍ରକଳ୍ପ, ଦକ୍ଷତା ବିକାଶ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଓ ଜୀବିକା ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମାସିକ ସମୀକ୍ଷା ବୈଠକ ହୋଇଥିଲା। ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଏହାର ଉନ୍ମୋଚନ କରିଥିଲେ। ଉପସ୍ଥିତ ଅତିଥିମାନେ ଡକ୍ଟର

0: ପ୍ରଧାନଙ୍କ ଜନସେବା ନେତୃତ୍ୱ ଓ ଅବଦାନକୁ ସ୍କରଣ କରିଥିଲେ। ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ 2026 ପାଳିତ ହୋଇଛି। ଏହି ଅବସରରେ ପରିବାର କଲ୍ୟାଣ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ତରା କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦେବଗଡ଼ ଜିଲ୍ଲାର ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭରିପାଟଣା ସମୟ ରାତି 17:30। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ କିଛି ସୂଚନା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଏ ଭଳିଆ ଆମର ଯେନ୍ ଯବାନ ମାନେ ଅଛନ୍, ଯବାନ ବୋଲେ ବୁଝିଲୁ ତୁ,
1: ଦେଶ ରକ୍ଷା କରୁଛନ୍
0: ଆମର ସୈନିକ ମାନେ, ତାଙ୍କର ଜୀବନ କେ ପାଣି ଛଡେଇ କରି ଦେଖବୁ ଦାଦା କେତେ ନେ କେତେ ଖରା ନେବି ଯୁଗୁଛନ୍, ପୁରା ବରଫ ଯେ ବରଫ ଯେ ହେମ କାକର ଏନ୍ତା ଜାଗା ନେବି ଦାଦା, ସେମାନେ ଯୁଗି କରି ଆମକେ ପହରା ଦଉଛନ୍। ଆରୁ ଇ ଯେନ୍ ଶୀତର କଥା ବି ଯଦି କହିବୁ ବୋଇଲେ ଯେନ୍ ବଛର ସାରା ଖୁବ ଶୀତ ହଉଛେ, ସେନେ ବି ସେମାନେ ଠିଆ ହେଇ କରି ଆମର ଦେଶ କେ ସୁରକ୍ଷା ଦଉଛନ୍। ମାତର ତୁଇ ଯେନ୍ ଆଜ କାଏ ଦିନ ଗୁଟେ ବୋଲୁ ଥିଲୁ ହେଟା ତକେ କହିଦେସି, ଆଜି ହଉଛେ କାରଗିଲ ବିଜୟ ଦିବସ।
1: ହେଟା କାଁଟା ରେ ଭାଇ,
0: ହେଟା କାଁଟା ବୋଲି ଯେନ୍ ପଚରାଲୁ ଦାଦା, ଏଟା ତିଆର କଥା ଗୁଟେ ତୁଇ ପଚରାଲୁ। ଦେଖ ଆଜିର ଦିନେ କାଁଟା ହେଇଥିଲା ବୁଝିଲୁ, ଆମର ଏଇ ଯେନ୍ ପାକିସ୍ତାନ ନେଇକେ ସେଦିନେ କାଁଟା ହେଲା ଜାଣିଛୁ, ସେ ନେଇକେ ତାର ଆଡୁ ଆମର ଦେଶ କେ ଆକ୍ରମଣ କଲା। ଆର ଆମର ଇ ସୈନିକ ମାନେ, ଆମର ଇ ଭାରତ ମାର ବଡ଼ ସନ୍ତାନ ମାନେ, ଇମାନେ କାଁ କଲେ ସେ ପାକିସ୍ତାନୀ ସୈନ୍ୟ ମାନକେ ଖେଦି ଦେଇ କରି ଆଜିର ଦିନେ ସେମାନେ ଯେନ୍ ଆମକେ ମାଡି ଆସୁଥିଲେ ସେମାନଙ୍କୁ ଉଚିତ ଜବାବ ଦେଇ କରି ସେମାନଙ୍କେ ଆମର ସୀମାନୁ ଖେଦି ଦେଲେ,
1: ଆମର ଟେକ ରଖିଲେ
0: ଦାଦା। ଭାରତର ଯେନ୍ ମୂଳ ସଂସ୍କୃତି ମୂଳ ପରମ୍ପରା ରହିଛି, ଆମେ କାହାର ଅନିଷ୍ଟ ନେଇ କରୁ, କାହାର କ୍ଷତି ନେଇ କରୁ।

0: କଣ କଲା ଆର ଆମର ଇ ସୈନିକ ମାନେ ଆମର ଇ ଭାରତ ମାର ବଡ ସନ୍ତାନ ମାନେ ଇ ମାନେ କାଁ କଲେ ସେ ପାକିସ୍ତାନୀ ସୈନ୍ୟ ମାନକେ ଖେଦି ଦେଇ କରି ଆଜିର ଦିନେ ସେମାନେ ଯେନ୍ ଆମକେ ମାଡି ଆସୁଥିଲେ ସେମାନଙ୍କୁ ଉଚିତ ଜବାବ ଦେଇ କରି ସେମାନଙ୍କେ ଆମର ସୀମାନୁ ଖେଦି ଦେଲେ
1: ଆମର ଟେକ ରଖିଲେ
0: ଦାଦା ଭାରତର ଯେନ୍ ମୂଳ ସଂସ୍କୃତି ମୂଳ ପରମ୍ପରା ରହିଛି ଆମେ କାହାର ଅନିଷ୍ଟ ନେଇ କରୁ କାହାର କ୍ଷତି ନେଇ କରୁ ମାତ୍ର ଆମର ଯେନ୍ କ୍ଷତି କରିବାକେ ଆସବା ତାକେ ଆମେ ଉଚିତ ଜବାବ ଦେମୁ ଇଟାକେ ଆଧାର କରି କରି ଆମର ବୀର ସୈନିକ ମାନେ ଆଜିର ଦିନେ ଆମର ଯେନ୍ କାରଗିଲ ସେକ୍ଟର ବୋଲସନ୍ ଯେନ୍ ଜାଗା ଅଛି ଆମର ଜାମ୍ମୁ କାଶ୍ମୀର ତରେ ବୋଲନୁ ସେନେ ଆମର ଦେଶ କେ ଜିତେଇ ଥିଲେ
1: ଭାଇରେ ଇତିର କାଜ ବୋଲ ଜୟ ଯବାନ ଜୟ କିସାନ
0: ଠିକ କହିଲୁ ଦାଦା ମାତର ଇ କାରଗିଲ ବିଜୟ ଦିବସ ନେ ଖାଲି ଆମେ ଜିତିଥିଲୁ ସେ କଥା ନେଇ ସେ ଭାରତ ମାର ଲାଗି ଯେନ୍ ଆମର ଭାରତ ମାର ସୁଯୋଗ୍ୟ ପିଲା ମାନେ ତାଙ୍କର ଜୀବନ କେ ଦେଇଦେଲେ ତ ସେ ଯେନ୍ ଜୀବନ ମାନେ ଯେନ୍ ମାନେ ଦିଚନ୍ ଯେନ୍ ପରିବାର କ୍ଷତିଗ୍ରସ୍ତ ହେଇଚନ୍ ସେ ପରିବାର ମାନକେ ବି ଆଜି ଆମେ ଜୁହାର କରୁଛୁ ଆର ଆମର ଇ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କେ ବି ଆମେ ସଲାମ କରୁଛୁ ଦାଦା
1: ବଡ଼ା ଗୁରୁଦେ ଜାନବାର କଥା ବୁଝାଲୁ ବୋଲୁ ତାର ଭିତରେ ଭାଇ
0: ହଏ
1: ମୋର ଟଟି ଖଣ୍ଡ ତ ବନେ ନେଇ ନା ଗାନା ବାଜନା ତ ନେଇ କରିପାରେ ବୋଲୁ
0: ଯେ ଦାଦା ହେତାର ବ୍ୟବସ୍ଥା ବି ମୁଇଁ କରିଛେ ଶିଳ୍ପୀ ଦାଦା ମାନେ ଖେଟିଲେ ନା ତାଙ୍କର ଗାନା ବାଜନା ଶୁଣୁ
1: ହଇ ଏ ଭାଇ
0: ଦାଦା
1: ଶିଳ୍ପୀ ଦାଦାକେ ମୁଇଁ ଚିହ୍ନିଛେ
0: ନା କଣ କହିଦେନି କେ
1: ଚନ୍ଦ୍ରମଣି ପ୍ରଧାନ ଦାଦା ତାଙ୍କର ଦଲବଲ
0: ତୋ ଦାଦା ମାନଙ୍କୁ ଅନୁରୋଧ କରୁ
1: ହଇ
0: ତାଙ୍କର ଗାନା ବାଜନା ଶୁଣୁ

0: ଚାଷ ସମୟରେ ଆମେ ଏକର ପ୍ରତି 2 ଟନ୍ ସଢା କମ୍ପୋଷ୍ଟ ଖତ ଦେବା ଓ ମାଟିରେ ମିଶାଇ ଦେବା। ସହଜରେ ଜଳ ନିଷ୍କାସନ ପାଇଁ ଜମି ମଧ୍ୟରେ ନାଳି ଆମେ ପ୍ରସ୍ତୁତ କରିକି ଫଳ ଫସଲକୁ ବୁଣିବା ଦରକାର। ମୁଖ୍ୟତଃ ହଳ ଫସଲକୁ ଆମେ ଢାଳିରେ ବୁଣିବା ଦରକାର। ଆମର ଯୋଉ କିସମ ଗୁଡିକ ରହିଛି ଆମ ଜିଲ୍ଲାରେ, ଆପଣମାନେ ଜାଣିଥିବେ ଆମର ଯୋଉ ଅଧିକ ଅମଳକ୍ଷମ କିସମ ଯେମିତି ଉପାସ 120, ମହକ, ଜାଗୃତି, ICPL 151, ମାନକ ଜିଓ RG 9701, BJT 501, BRG 176, ଆପଣଙ୍କର ଆଶା ଭେରାଇଟି, BRG 4, BRG 5, ଏଇ ଯୋଉ କିସମ ଗୁଡିକ ରହିଛି ସାଧାରଣତଃ 150-180 ଦିନ ଭିତରେ ଏ କିସମ ଗୁଡାକ ହେଇଯାଉଛି। ଆଉ ଏଇ ଏଇ କିସମ ଗୁଡାକ ଆମ ଜିଲ୍ଲା ପାଇଁ ଉପଯୁକ୍ତ। ତାପରେ କଥା ହଉଛି ବିହନଟା ଆଣିବା କୁହନ୍ତୁ, ବିହନର ଉତ୍ସ କଣ ହବା ଦରକାର। ବିହନଟି ନିହାତି ଆପଣଙ୍କର ପିଣ୍ଡ ବିହନ ହେଇଥିବା ଦରକାର କିମ୍ବା ସାର୍ଟିଫାଏଡ୍ ବିହନ ହେଇଥିବା ଦରକାର। ଆଉ ଆମେ ଏହାକୁ ଯଦି ସାଧାରଣ ଚାଷ ନ କରିକି ଯଦି ବିହନ ଉତ୍ପାଦନ ଆମେ କରିବା, ନିଶ୍ଚିତ ଭାବରେ ଆମର ସାଧାରଣ ଚାଷ ଠାରୁ ଆମେ ଅଧିକ ଲାଭବାନ ହେଇପାରିବା। ସାଧାରଣତଃ ହେକ୍ଟର ପ୍ରତି ଆମର 8-10 KG ବିହନ ଆମର ଆବଶ୍ୟକତା ହୋଇଥାଏ।
1: ଆଉ ଗୋଟେ ଲାଗେ ଯେ ବୁଣିବାର ସମୟ ଗୋଟେ ଆଉ ତାର ଯେନ୍ ଡିଷ୍ଟାନ୍ସ ରହିଛି ଆଜ୍ଞା, ଦୂରତା, ତାର ବାବଦ କିଛି କୁହନ ଆଜ୍ଞା।
0: ଦେଖନ୍ତୁ ବୁଣିବା ସମୟ ସବୁଠୁ ଇମ୍ପୋର୍ଟାଣ୍ଟ, ଯଦି ଆମେ ଠିକ ସମୟ ଚାଷ ଆମେ କରୁଛେ ତାହେଲେ ଆମେ ନିଶ୍ଚିତ ଭାବରେ ଆମେ ଅମଳ ସବୁ ଚାଷରେ ଆମେ ଅଧିକା ପାଇବା। ଯଦି ଠିକ ସମୟରେ ମଧ୍ୟ ଆମେ ହଳ ଫସଲକୁ ବୁଣିପାରିବା, ଧାଡ଼ିରେ ବୁଣିବା, ତାହେଲେ ମଧ୍ୟ ଆମେ ଅମଳ ଠିକ ପାଇବା। ସାଧାରଣତଃ ହଳ ଫସଲ ଅମଳ ହେବାର 45-60 ଦିନ ପୂର୍ବରୁ ଫୁଲ ଆସିଥାଏ, ମାନେ ଆମ ଜିଲ୍ଲାରେ ଅକ୍ଟୋବର ମାସରେ ଫୁଲ ଶେଷ ସପ୍ତାହ ଆଡକୁ ଫୁଲ ଆସିଯାଇଥାଏ। ଏହି ସମୟରେ ପାଗ ମେଘୁଆ ରହିଲେ ଫଳ ବିନ୍ଧା ପୋକର ବେଶି ଲାଗିବାର ସମ୍ଭାବନା ଥାଏ। ସେଥିରୁ ସେପ୍ଟେମ୍ବର ମାସ ଆରମ୍ଭରୁ ଅକ୍ଟୋବର ମାସ ପ୍ରଥମ ପକ୍ଷ ପର୍ଯ୍ୟନ୍ତ ଘୋଡ଼ା ପୋକ, ଯୋଉଟାକି ଆମେ ବ୍ଲିଷ୍ଟର ବୋଲି କହୁଛୁ, ସେଇ କୀଟମାନଙ୍କର ପ୍ରାଦୁର୍ଭାବ ବେଶି ଦେଖାଯାଇଥାଏ। ଏହି ସମୟରେ ଘୋଡ଼ା ପୋକ ଗୁଡିକ ଫୁଲ ଗୁଡିକୁ ଖାଇକି ନଷ୍ଟ କରନ୍ତି, ଯାହାଫଳରେ କି ଆମର ଅମଳ କମିଥାଏ। ଏହାକୁ ଆଖି ଆଗରେ ରଖି ଆମେ ସହର କିସମ ବିହନକୁ ଅଗଷ୍ଟ ମାସ ପ୍ରଥମ ସପ୍ତାହ ଏବଂ ବିଳମ୍ବ କିସମକୁ, ଯୋଉଟାକି ଆମର 180-200 ଦିନ ଭିତରେ ଯୋଉ କିସମ ଗୁଡିକ ହଉଛି, ତାକୁ ଜୁନ୍ ମାସ ଦ୍ୱିତୀୟ ସପ୍ତାହ ଭିତରେ ଆମକୁ ବୁଣାବୁଣି କାମ ସାରିଦେବା ଦରକାର।
1: ଆଉ ଗୋଟେ ରହିଲା ଆଜ୍ଞା, ବିହନ ଯେନ୍ ବିଶୋଧନ ସେଟା ଗୋଟେ କାଣା କେନ୍ ପ୍ରକାର କରାଯିବା ଆଜ୍ଞା?
0: ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଆପଣମାନେ ଜାଣିଥିବେ ଯେ ଡାଲି ଜାତୀୟ ଫସଲରେ ଆମେ ଯଦି ବିହନକୁ ବିଶୋଧନ କରିବା ବା କଲଚର ଦ୍ୱାରା ଯଦି ଉପଚାର ଆମେ ତାକୁ କରିକି ବୁଣିବା, ତାହେଲେ ଆମର ନିଶ୍ଚିତ ଭାବରେ ଅମଳ ଆମର ଅଧିକ ବଢିଥାଏ। ଫସଲକୁ ବିହନ ଜନିତ ରୋଗ ଠାରୁ ଯଦି ଆମେ ରକ୍ଷା କରିବାକୁ ଚାହିଁବା, ତାହେଲେ ଆମକୁ ବିହନ ବିଶୋଧନ କରିବା ନିହାତି ଆବଶ୍ୟକ ରହିଛି। ଏଥିପାଇଁ ଆପଣ 1 କିଲୋଗ୍ରାମ ବିହନକୁ 2 ଗ୍ରାମ କାର୍ବେଣ୍ଡିଜିମ୍ ବା ବାବିଷ୍ଟିନ୍ ଅଥବା ଭିଟାବାକ୍ସ ପାଉଡର ସହ ଗୋଳାଇ ବିହନକୁ ବିଶୋଧନ କରିନେବା ଦରକାର। ଆମର ଯୋଉ କଲଚର ରହିଛି, ରାଇଜୋବିୟମ୍ କଲଚର, ପୁଷ୍ପ କଲଚର ଉପଚାର, ଆକୁ ଯଦି ଆମେ ବିହନକୁ ଉପଚାର କରିକିରି ବୁଣିଲେ କ୍ଷୀରରେ ଭାତୁଡ଼ି ସଂଖ୍ୟା ଯୋଉ ବୃଦ୍ଧି ଘଟେ, ଯାହାଫଳରେ ଯବକ୍ଷାଦାନ ସେ ଆମର ଗଛକୁ ଦେଇଥାଏ ଓ ମାଟିରେ ଯବକ୍ଷାଦାନ ଅଂଶ ମଧ୍ୟ ବଢିଥାଏ। ଆଉ ଯୋଉ ଅଦ୍ରବଣୀୟ ଫସଫରସ ହଉଛି PSV ବା PSP କଲଚର କରି ତାକୁ ମଧ୍ୟ ଆମେ ଯଦି ମିଶେଇବା, ଆମ ମାଟିରେ ଯୋଉ ଫସଫରସ ଆଭେଲେବୁଲ ଅଛି ତାକୁ ଆମେ ଗଛ ତାକୁ ଆରାମରେ ଗ୍ରହଣ କରିକି ତାକୁ ନେଇପାରିବ। ଏଥିପାଇଁ 800 ମିଲିଲିଟର ପାଣିରେ 400 ଗ୍ରାମ ରାଇଜୋବିୟମ୍ କଲଚର ଓ 3 ଗ୍ରାମ ସୋଡିୟମ୍ ମଲିବ୍ଡେଟ୍ 1 ଏକର ପାଇଁ ଦରକାର ହୋଇଥାଏ। 8 କିଲୋଗ୍ରାମ ବିହନକୁ ଭଲ ଭାବରେ ଗୋଳାଇ ଦିଆଯାଏ, ଏହାପରେ ନେଇକି ତାକୁ ଆମେ ଜମିରେ ଧାଡ଼ିରେ ବୁଣିବା ଦରକାର।
1: ଆଜ୍ଞା, ତ ଆଉ ଗୋଟେ କଥା ରହିଲା ଆଜ୍ଞା, ସମନ୍ୱିତ ପ୍ରଣାଳୀରେ ଯେଉଁ ରୋଗ ପୋକ ଏଇଟା କେନ୍ତା ପରିଚାଳନା କରାଯାଇ ପାରିବ ଆଜ୍ଞା?
0: ଦେଖନ୍ତୁ, ଯଦି ଆମେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିକି ଯଦି ଆମେ ଶେଷ ସମୟରେ ଆମେ ଫସଲକୁ ରକ୍ଷା କରିବା ପାଇଁ ରୋଗ ପୋକ ମାନଙ୍କ ଦାଉରୁ ରକ୍ଷା ଆମେ ଯଦି ନ କରିବା, ତାହେଲେ ଆମର ଅନେକ କ୍ଷତି ହୋଇଥାଏ।
1: ଆଜ୍ଞା,
0: ଯଦି ଆପଣ ଧାଡ଼ିକୁ ଧାଡ଼ି 60 cm 20 cm ଲଗେଇ ପାରିବେ, 75 cm 30 cm ଲଗେଇ ପାରିବେ, 90 cm 30 cm ଲଗେଇ ପାରିବେ। ଆଉ ବିହନକୁ ଆମର ସିଆର୍ରେ 5 cm ଗଭୀରରେ ବୁଣା ନିହାତି ବ୍ୟବସ୍ଥାରେ ବୁଣିବା ଦରକାର। ଯାହାଫଳରେ କି 7-10 ଦିନ ଭିତରେ ଗଛ ନ ଉଠିବା ସମୟରେ ଆପଣ ଖୁଚା ଦେଇପାରିବେ। ଯୋଉ ଖତ ସାର ଆପଣ ପ୍ରୟୋଗ କରିବେ, ଯୋଉଟାକି ଆପଣ ଯଦି ମାଟିଟା ଆପଣଙ୍କର ଅମଳ ଥାଏ, ତାହେଲେ ଏଥିରେ ଆପଣଙ୍କର 0.9 LR ହିସାବରେ ଆପଣ ଚୂନ କିମ୍ବା 1 ପ୍ରତି 200 କିଲୋଗ୍ରାମ ଚୂନ ଆପଣଙ୍କୁ ଦେବାକୁ ପଡିବ ଅମଳତାକୁ ସୁଧାରିବା ପାଇଁ। ମାଟି ପରୀକ୍ଷା କରିନେଇଥିଲେ 1 ପିଛା 20 କ୍ୱିଣ୍ଟାଲ ଖତ, 10 କିଲୋଗ୍ରାମ ଯବକ୍ଷାର୍ଜନ, 20 କିଲୋଗ୍ରାମ ଫସଫରସ ଓ 10 କିଲୋଗ୍ରାମ ପଟାସକୁ ଶେଷ ଅଡ଼ ଚାଷ ସମୟରେ ଆପଣ ଜମିରେ ପକେଇ ଦେଇକି ତାକୁ ମାଟିରେ ଭଲ ଭାବରେ ମିଶେଇ ଦେବା ଦରକାର। ଆଉ ଗୋଟେ କଥା ହଉଛି ଯେ ଆପଣ ହରଡ଼ ଫସଲରେ ଯେହେତୁ ଗଛ ପ୍ରାରମ୍ଭିକ ଅବସ୍ଥାରେ ଟିକେ ତାର ବୃଦ୍ଧି ଟିକେ ଧୀମା ହେଇଥାଏ, ପରବର୍ତ୍ତୀ ଅବସ୍ଥାରେ ଗଛ ବଢିଥାଏ, ତେଣୁ ଅନ୍ୟ ଯୋଉ ଘାସ ରହିଛି ସେ ଘାସ ବେଶୀ ହବାର ସମ୍ଭାବନା ଥାଏ, ତେଣୁ ଗଜା ହେବାର 20-25 ଦିନ ବେଳକୁ 2 ଥର କୋଡ଼ା ଖୋସା କରି ଘାସ ବଛାବଛି କରିନେବା ଦରକାର। ଓ ମଞ୍ଜି ଲଗାଇବାର 2 ଦିନ ଭିତରେ ମାଟିରେ ବତର ଥିବା ଅବସ୍ଥାରେ ଘାସ ମରା ଯୋଉ ଔଷଧ ରହିଛି ପେଣ୍ଡିମିଥଲିନ୍, 1 ଲିଟରକୁ 2 ଲିଟର ପାଣିରେ ମିଶେଇକି 1 ଏକର ପ୍ରତି ସିଞ୍ଚନ କଲେ ଆପଣଙ୍କର ଘାସ ଦମନ ହେଇପାରିବ।
1: ଆଉ ଗୋଟେ କଥା ରହିଲା ଆଜ୍ଞା, ଯେନ୍ ବିହନ ଉତ୍ପାଦନରେ ଆମେ ବିହନ ପ୍ରମାଣନ ବୋଲୁଛୁ ଆଜ୍ଞା, ଏଇଟା ଗୋଟେ କାଣା ଆଜ୍ଞା?
0: ତା ପୂର୍ବରୁ ଆମର କଣ କଣ ମୁଖ୍ୟ ରୋଗ ପୋକ ଆପଣଙ୍କର ହରଡ଼ ଫସଲ ଲାଗୁଥିଲେ ଆମେ ଆଲୋଚନା କରିବା।
1: ଆଜ୍ଞା,
0: ପ୍ରଥମ କଥା ହଉଛି ଯେ ଝାଉଁଳା ରୋଗ ଗୋଟେ ହରଡ଼ର ମୁଖ୍ୟ ରୋଗ, ଏବଂ ବନ୍ଧୁଆ ରୋଗ ଯୋଉଟା

0: ରାଶିଫଳ ଦୂଷିତ ପାଣିରେ ମିଶେଇକି ଯଦି ଆମ ଏକର ପିଛା ସିଞ୍ଚନ କରିବେ ଝାଳ ରୋଗକୁ ଦମନ କରିହେବ। ଗଛର ଯୋଉ ଶୋଷକ ଜାତୀୟ କୀଟ ଆପଣଙ୍କର ଯେମିତି ଜଉ ପୋକ ହେଲା ଚିପ୍ସ ହେଲା ଏକର ପ୍ରତି ଆମକୁ 200 ଲିଟର ପାଣିରେ 60 ଗ୍ରାମ ଏସିକାମେଥିଡ୍ କିମ୍ବା 20 SP ଅଥବା 80 ଗ୍ରାମ ଥାୟୋମେଥକ୍ସମ ଔଷଧକୁ 50 ମିଲିଲିଟର ହିସାବରେ 400 ଲିଟର ପାଣିରେ ଆମକୁ ମେଟାଫିଷ୍ଟର ସିଞ୍ଚନ ମିଶେଇକି ଯଦି ଆମେ ପତ୍ର ସିଞ୍ଚନ କରିବା ତାହେଲେ ଶୋଷକ କୀଟ ମାନଙ୍କୁ ଆମକୁ ଦମନ କରିପାରିବ। ସବୁଠାରୁ ବଡ କୀଟ ହେଉଛି ଆପଣଙ୍କର ଯୋଉ ବେଶୀ କ୍ଷତି କରା ହଳ ପଶୁ ସେଟା ହେଉଛି ଛୁଇଁ ବିନ୍ଧା ପୋକ। ଏଇ କୀଟକୁ ଦମନ କରିବା ପାଇଁ ଏକର ପ୍ରତି 200 ଲିଟର ପାଣିରେ ଆପଣଙ୍କୁ 600 ମିଲି ନିମ ତେଲ ଯୋଉଟା କି 1500 PPM ମାର୍କେଟରେ ମିଳୁଛି। ଏହାପରେ 200 ଲିଟର ପାଣିରେ 200 ମିଲି ଇଣ୍ଡକ୍ସ କାର୍ ଔଷଧକୁ ମିଶେଇକି ପତ୍ର ସିଞ୍ଚନ କଲେ ଏଇ ଆମର ଫଳ ବିନ୍ଧା କୀଟକୁ ଦମନ କରାଯାଇପାରିବ। ଏହିପରି ଏକର ପ୍ରତି 20 ଆକୃତିର ବାଉଁଶ ଖୁଣ୍ଟି ଫସଲ ମଧ୍ୟ ପୋତନ୍ତି। ଯେମିତି ଆପଣ ଜାଣିଥିବେ ଚଢ଼େଇ ବସିବା ପାଇଁ ଆମେ ଯଦି ବାଉଁଶ ଖୁଣ୍ଟି ମାନେ ଫସଲ ଭିତରେ ପୋତିଦେବା ତାହେଲେ ଚଢ଼େଇ ମାନେ ସେ ବାଉଁଶ ଗଛରେ ବସିକିରି ଆରାମରେ ଯୋଉ ଫଳ ବିନ୍ଧା କୀଟ ମାନଙ୍କୁ ଧରିକି ଖାଇବେ ଏବଂ ନେଚୁରାଲି ଏଇଟା କଣ୍ଟ୍ରୋଲ ହେଇପାରିବ। ଆଉ ଯଦି ଆମେ ଫେରମନ ଜନ୍ତା ହେଲି ଲିଓର ଯଦି ଆମେ ଏକର ପ୍ରତି 12 ଯଦି ଲଗେଇବା ତାହେଲେ ମଧ୍ୟ ଏଇ ଛୁଇଁ ବିନ୍ଧା କୀଟ ମାନଙ୍କୁ ଦମନ କରାଯାଇପାରିବ। ଅମଳ ହେବା ପରେ ଆମେ କଣ କଣ ପରବର୍ତ୍ତୀ ଯତ୍ନ ଆମକୁ ନେବା ଦରକାର ହରଡ଼ ଫସଲରେ ଆପଣ କୋଉ ସମୟରେ ହରଡ଼କୁ ଅମଳ କରିବା ଦରକାର। ଗଛ ଯେତେବେଳେ 80% ଯେତେବେଳେ ଆପଣଙ୍କ ଛୁଇଁ ପାକଳ ହୋଇଯିବ ସେଇ ସମୟରେ ହିଁ ଫସଲକୁ ଅମଳ କରିବା ଦରକାର। ହରଡ଼ ଫସଲରେ ଏକ ସମୟରେ ଅଢ଼ ଫୁଲ କଞ୍ଚା ଓ ପାକଳ ଛୁଇଁ ଦେଖିବାକୁ ମିଳେ ତେଣୁ ଅମଳର 2-3 ଥରରେ ହୁଏ। ଯଦି ଆପଣ ପ୍ରଥମେ ଯୋଉ ଫୁଲ ଆସିବ ଯଦି ପାକଳ ହେଇଯାଇଛି ତାହେଲେ ତାକୁ ଆପଣ ଗୋଟେ ଥର ତୋଳି ନେବେ। ତାପରେ ସେକେଣ୍ଡ ଥାର୍ଡରେ ଯୋଉ ଫୁଲ ଆସୁଛି ତାକୁ ଆପଣ ଗଛ ମୂଳରୁ କାଟିକି ସମ୍ପୂର୍ଣ୍ଣ ଭାବରେ ଅମଳ କରିବେ। ମିନିମମ ଆଦ୍ରତା ଯୋଉ ଫସଲ ରହିବା କଥା ଅମଳ ପରେ ତାକୁ ଆପଣ ମିନିମମ 10% ମଏଶ୍ଚର ରଖିକି ତାକୁ ଭଲ ଭାବରେ ଶୁଖେଇକିରି ତାକୁ ବସ୍ତାରେ ପ୍ୟାକ୍ କରିବା ଦରକାର। ତାପରେ ଆପଣ ଯୋଉ ପ୍ରଶ୍ନ ପଚାରୁଥିଲେ ଯେ ବିହନ ପ୍ରମାଣନ କଣ, ଆପଣମାନେ ଜାଣନ୍ତି ସାଧାରଣ ଚାଷ ଠାରୁ ବିହନ ପ୍ରମାଣନ ଚାଷ ଟିକେ ଅଲଗା ଥାଏ। ମାନେ ଟ୍ରୁଥ୍ ଟୁ ଦ ଟାଇପ୍ ମାନେ ସତ୍ୟତା ମଞ୍ଜି ମାନେ ଯୋଉ କିସମ ଆମେ ଚାଷ କରୁଛେ ସେଇ କିସମଟା ହିଁ ଆମକୁ ଅମଳ କରିବାର ଅଛି ଆଉ ସେଥିରେ ଅନ୍ୟ କିଛି କିସମର ନମିଶିବା ଦରକାର। ସେଟାକୁ ଆମେ ବିହନ ପ୍ରମାଣନ କରୁଛୁ। ଆମର ଯୋଉ ଓଡ଼ିଶା ଷ୍ଟେଟ୍ ସିଡ୍ ସାର୍ଟିଫିକେସନ ଏଜେନ୍ସି ସରକାରଙ୍କର ରହିଛି ସେଇ ସଂସ୍ଥା ଏଟାକୁ ଆମକୁ ବିହନ ପ୍ରମାଣନ କରନ୍ତି। ଆଉ ଯଦି ସେଥିରେ ବାହାର କିସମର କିଛି ଉଚ୍ଚା ଗଛ ହଉ ବା ଘେଡ଼ା ଗଛ ଯଦି ଆମେ ଦେଖୁଛେ ତାକୁ ଆମେ ସେ ଜମିରୁ ସେକୁ କାଟିକିରି ନଷ୍ଟ କରିଦେବା ଦରକାର। ଯେମିତି ଆମେ ଯୋଉ ବିହନଟା ଚାଷ କରୁଛେ ସେଇ ବିହନଟା ହିଁ ଆମକୁ ଅମଳ କରିବାକୁ ପଡିବ ଯାହାଫଳରେ ତାକୁ ଲାବୋରେଟରୀ ଟେଷ୍ଟ କଲା ପରେ ସାର୍ଟିଫିକେସନ ହେଲା ପରେ ସେମାନେ ଆମକୁ ପ୍ରମାଣନ ସାର୍ଟିଫିକେଟ ଦେବେ ଯେ ଏ ବିହନଟି ଆପଣଙ୍କର ନିରୋଳା ଅଛି ଏଥିରେ ଅନ୍ୟ କୌଣସି କିସମର ବିହନ ମିଶି ନାହିଁ। ତା ପାଇଁ କେତେ ଗୁଡିଏ କାର୍ଯ୍ୟକ୍ରମ ଆମର ରହିଛି ଯେମିତି ଆପଣ ଅପ୍ଟାଇଟ୍ କାଟିବେ ମାନେ ଯୋଉଟା କି ଯୋଉ ବିହନ ଆପଣ ଚାଷ କରିଛନ୍ତି ତାଠୁ ଯଦି ଅଧିକ ଡେଙ୍ଗା ଗଛର କିଛି ଦେଖାଯାଉଛି ବା ଯୋଉ ଫଳର କଲର ଯଦି ଗୋଟେ ଅଲଗା ପ୍ରକାର ଦେଖାଯାଉଛି କିମ୍ବା ଯଦି ଏଡ଼ା ଗଛ ଅଛି ତାର ଫଳର ସାଇଜ ଅଲଗା ଅଛି ତାହେଲେ ଆପଣ ସେଇ ଗଛ ଗୁଡାକୁ ବାଛି ବାଛିକିରି କାଟି ନେବା ଦରକାର। ତାପରେ ଏଥିରେ କଣ କଣ ଆମର ସବୁ ବିହନର ପରିମାପକ ଯେମିତି ଆପଣଙ୍କର ବିଶୁଦ୍ଧ ବିହନ ପିଣ୍ଡ ବିହନରେ ଆପଣଙ୍କର ମିନିମମ 98% ପିଓର ବିହନ ଥିବା ଦରକାର। ଆଉ ଅଦରକାରୀ ଯୋଉ ପଦାର୍ଥ ରହିଛି ମିନିମମ 2% ପର୍ଯ୍ୟନ୍ତ ଛାଡ ଅଛି ତାପରେ ଅଧିକ ରହିଲେ ସେଟାକୁ ବିହନ ହିସାବରେ ଗ୍ରହଣ କରାଯିବ ନାହିଁ। ଅନ୍ୟ ଫସଲର ମଞ୍ଜି ଯଦି କିଲୋଗ୍ରାମ ପ୍ରତି 5 ରୁ ଅଧିକା ଯଦି ରହୁଛି ତାହେଲେ ମଧ୍ୟ ସେଟା ବିହନ ପାଇଁ ଉପଯୁକ୍ତ ନୁହେଁ। ଅନ୍ୟ କିସମର ମଞ୍ଜି ସର୍ବାଧିକ 10 ଅଧିକ ଆମକୁ ସେଥିରେ ଆମେ ନ ରହିବା ଦରକାର। ସମୁଦାୟ ବାଳୁଙ୍ଗା ମଞ୍ଜି ସଂଖ୍ୟା ଯଦି କିଲୋଗ୍ରାମ ପ୍ରତି 5 ଅଧିକ ରହୁଛି ତାହେଲେ ମଧ୍ୟ ସେଟା ବିହନ ଉପଯୋଗୀ ନୁହେଁ। ଆଉ ଅଙ୍କୁରୋଦମ ଯୋଉ ଗଜା ହବା ଶକ୍ତି ମିନିମମ 75% ରହିବା ଦରକାର। ଜଳୀୟାଂଶ ମିନିମମ 9% ଜଳୀୟାଂଶ ଯୋଉ ମଏଶ୍ଚର 9% ରହିବା ଦରକାର। ଜଳୀୟାଂଶ ସର୍ବାଧିକ ଯୋଉ ଅଧିକ ଜଳୀୟାଂଶ ମାତ୍ରା ମ୍ୟାକ୍ସିମମ 10% ମାନେ 8-10% ଜଳୀୟାଂଶ ରହିବା ଦରକାର। ସେଇ ଜଣେ ଚାଷୀ ଭାଇ ବିହନ ଉତ୍ପାଦନ କରୁଛନ୍ତି ସେମାନେ କଣ କରିବା ଉଚିତ? ଏକ ନମ୍ବର ହେଲା ଅଧିକ ଅମଳକ୍ଷମ ବିହନକୁ ବ୍ୟବହାର କରିବା ଉଚିତ। ପ୍ରାମାଣିକରଣ ସଂସ୍ଥା ଦ୍ୱାରା ଅନୁମୋଦିତ କୌଣସି ସଂସ୍ଥାରୁ ବିହନ ସଂଗ୍ରହ କରିଥିବା ଦରକାର। ମାଟି ପରୀକ୍ଷା କରି ଅମ୍ଳ ମାଟିରେ ଚୂନ ପ୍ରୟୋଗ କରନ୍ତୁ। ଯଦି ମାଟି ଆପଣଙ୍କର ଅମଳ ଅଛି ତାହେଲେ ଚୂନ ପ୍ରୟୋଗ କରି ସେ ମାଟିରେ ସୁଧାର ନିଅନ୍ତୁ ଯାହାଫଳରେ ଆମେ ଅଧିକ ଅମଳ ପାଇପାରିବା। ବିଲରୁ ଜଳ ନିଷ୍କାସନ ସୁବିଧା କରନ୍ତୁ। ଆପଣ ଜାଣିଛନ୍ତି ଯଦି ପାଣି ଜମିକି ରହେ ହର ଫସଲରେ ଝାଉଁଳା ରୋଗ ହୁଏ ଆଉ ଗଛ ମରିଯାଏ। ବିହନ ବିଶୋଧନ ଓ ଜୀବାଣୁ କଲଚର ଦ୍ୱାରା ନିଶ୍ଚିତ ଭାବରେ ତାକୁ ଆମେ କଲଚର ଉପଚାର କରିବାକୁ ପଡିବ ଦରକାର ନାହିଁ। ଯଦି ଆମେ କଣ ମାନେ ଅନ୍ୟ ଭେରାଇଟି ବି ରଖିବେନି ଅନ୍ୟ ଗଛ ଯଦି ଦେଖିବ ତାକୁ ସଫା କରିବେ କି ଯାହା ଯାହା ଆମକୁ ସବୁ ଗାଇଡଲାଇନ୍ସ
1: ଦେଇ ଦାଦାର କଥା ବି ଶୁଣିଦେଉ।
2: ପ୍ରାୟତଃ ଆମେ ସବୁବେଳେ ବିଭିନ୍ନ ଅଞ୍ଚଳର ଆମର ଚାଷୀ ଦାମଙ୍କର କଥାବାର୍ତ୍ତା ହାଲଚାଲ ସବୁ ଶୁଣାଉଛୁ। ତ ଚାଲନ୍ ଆଜି

0: ଆମେ ଜଣେ ଯୁବକ ଚାଷୀ ଦ୍ୱାରା ଗୋଟେ ଅଛନ୍, ତାଙ୍କ ସାଙ୍ଗେ ଦୁଇ ପଦ କଥାବାର୍ତ୍ତା ହେମା, ତାଙ୍କ ସୁଖ ଦୁଃଖ ଟିକେ ଜାଣମା। ଦାଦା ଜୁହାର।
1: ଜୁହାର ଜୁହାର।
0: ଆପଣଙ୍କ ନାଁ ଟିକେ କୁହନ।
1: ମୋ ନାଁ ସଞ୍ଜୀବ ପ୍ରଧାନ।
0: ହଁ ହଁ। କେନ ଗାଁ?
1: ମୈସିରପୁର ନର୍ଲା ବ୍ଲକ।
0: ହଁ ହଁ। ଚାଷବାସ କରସନ?
1: ହଁ ଆଜ୍ଞା।
0: କାଁ କାଁ ଚାଷ ମାନେ ହଉଛି?
1: ମୁଖ୍ୟତଃ ଧାନ।
0: ହଁ ହଁ।
1: ତାପରେ କପା।
0: ହଁ।
1: କପା ଭିତରେ ଆମେ କାନ୍ଦୁଲ ଦେଇଛୁ ଧାଡ଼ି ଧାଡ଼ି କରି।
0: ତ ପ୍ରଥମେ ଧାନ ଚାଷ ଆଡ଼େ ଯିମା। ଦେଖନ୍, ଗୋଟେ ସମୟ ଥିଲା ଆମର ଅଜା ଦାଦି ମାନେ ସେତେବେଳେ ଆମର ଦେଶିଆ ଧାନ ସବୁ କରୁଥିଲେ, ଆଇଏ କମ୍ ହଉଥିଲା ବୋଇଲେ। ତାପରେ ପରେ ଏବେ ଆପଣ ମାନେ ଯେତେବେଳେ କରୁଛନ୍, ଆପଣ ମାନେ ହାଇବ୍ରିଡ଼ ଧାନ ମାନେ କରୁଛନ୍, ତ କାଁ କାଁ ଧାନ ମାନେ କରୁଛନ୍ ଆପଣ?
1: ମୁଇଁ MC 30 ନେଗା କରୁଛେ।
0: ହଁ ହଁ। ଯେ ଆଉ ଗୋଟେ କଥା ରହିଛି, ବୁନା ଉନା ରୁଆ ଥୁଆ ବୋଲି କରି ଆପଣ କାଣା କହିବେ?
1: ନାଇଁ, ବୁନା ଉନା ରୁଆ ଥୁଆ
0: ହଇ
1: ଏଟା ସତ କଥା।
0: ହଁ ହଁ।
1: କିନ୍ତୁ ବୁଣା ବି ଯଦି ଆମେ ଠିକ ହିସାବ କର୍ମା,
0: ହଁ ହଁ ହଁ,
1: କୁଡ଼ା ଘୁଷା କର୍ମା, ଲଟା ବାଛମା
0: ହଇ,
1: ବୋଲେ ରୁଆ ନୁ କରି ବୁଣା ବି ଅଧିକା ହେଇଯିବା, ଖର୍ଚ୍ଚଟା କମିଯିବା। ଆମେ ଯଦି ଏକର କେ ରୋପମା
0: ହଇ
1: ଧାନ, ବୋଲେ ଭୁତିଆର ନଉଛନ୍ 5,000 ଟଙ୍କା, ତ ଆମେ ବୁଣିଲେ କାଣ ହେବା? କମ ଖର୍ଚ୍ଚରେ ଆମେ କରିପାରମା, ଲଟା ଯୋଉଗୁଡା ବାଛଲା ବେଲକେ ଆମକେ କମ ଖର୍ଚ୍ଚ ଲାଗବା,
0: ଖର୍ଚ୍ଚ କମ ଲାଗବା। ହଁ।
1: ତ ହାଇବ୍ରିଡ଼ ଗା ଥିଲେ ବୁଣି ନେଇ ହୁଏ, ଆମେ ବିହନର ଖର୍ଚ୍ଚ ଅଧିକା ହେଇଯିବା, ସେଥିଲାଗି ଆମେ ହାଇବ୍ରିଡ଼ ଗା ଆମେ ରୁପବା ଗା ଦିଆକେ ଚେଷ୍ଟା କରିବା ପଡ଼ିବ, ଆରୁ ରୁପି ଏକା ହେବା,
0: ଆର
1: ଅଧିକା ଆମେ ଅମଳ ପାଇପାରମା।
0: ହଁ ହଁ ହଁ। ଆର ଗୋଟେ କଥା ରହିଲା ଦା, ଯେ ଯେନ୍ ଆମେ ଧାନ ମାନେ ରୁଛୁ, ସାର ଖତ ସବୁ କାଁ କାଁ ବ୍ୟବହାର କରୁଛୁ ଆପଣ?
1: ଆମେ DAP, ୟୁରିଆ ଆଉ ପଟାସ ଏତିକି ଦଉଛୁ।
0: ହଁ ହଁ ହଁ। ତ ଏବେ ଆପଣଙ୍କର ମାଟ ଆମେ ଜାଣିଛୁ, ଶୁଣିଛୁ, ଆଇଦା ବନେ ଆସିଛି, ତ ଏକର ପିଛା ଧାନ ଆପଣ କେତେ କ୍ୱିଣ୍ଟାଲ ଖଣ୍ଡେ ଆସୁଥିବା?
1: ଆମର 25-30 କ୍ୱିଣ୍ଟାଲ ଆସୁଛି।
0: ଆପଣଙ୍କ ପୋଷଉଛେ ଖର୍ଚ୍ଚା ପାତିକେ ଦେଖିଲେ
1: କାଁ କର୍ମା? ଯାହାଟା ହେଲେ ବି ତ ପୋଷାବାନେ, ଆମେ ଚାଷୀ ଲୋକ, ଆମେ କାହିଁ ଯିମା? ଯାହା ହେଲେ ବି ତ ଆମେ ଚାଷ କାମ କରୁ।
0: ସେ 6,00,000 ଯିବ ପୁଷା ବର୍ଷନ। ଯା ହଉ ଦାଦା, ଆଜି ଆପଣଙ୍କୁ ସମୟ ଦେଲେ, ଆପଣଙ୍କର ଚାଷବାସର କଥା କହିଲେ, ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଦାଦା।
1: ଜୁହାର ଜୁହାର।
2: ଶୁଣିଲି ଦାଦା, ଯେମିତି ଆର ତୁ ପର୍ସନ ମାନେ ପଚାରି ଦେଇଛୁ, ଆର ସେ ଦାଦା ବି ହଉ ଚାଷବାସ ମନେ କରି କରୁଛନ୍, ଆର ଉଦ୍ୟୋଗୀ ଚାଷୀ ଗୋଟେ ତିଆରି କରି ଉତ୍ତର ବି ଦେଲେ, ତ ଦାଦାକେ ଧନ୍ୟବାଦ ଗୋଟେ ଦଉ। ତୁ ଦାଦାକେ ଧନ୍ୟବାଦ ଦେଲା ପଛେ ପଛେ ସମୟ ବି ଘୁଚ ଘୁଚ ଭାଗ ଭାଗ ବହିଲା ନା,
3: ବୈଠକ ଛାଡ଼ମା
2: ହଏ। ତୁ ବୈଠକ ଛାଡ଼ିକରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଚାଷୀ ଦାଦା ମା ବହିନ ମନକେ ଆସୁ ଦାଦା,
3: ଆର ମକାରୁ ଦାଦାର
2: ଜୁହା।
4: ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକିଏ ପରେ।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ ୱାର୍ ମେମୋରିଆଲଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ ୱାର୍ ମେମୋରିଆଲ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରି ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ INS ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ DRDO ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ DRDO କୁସା ମିଜାଇଲର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷାଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ ଜୁଲାଇ 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁ

ଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛି ଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡ଼ମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀ ଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ୍ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ 1 ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା।

ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ, ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼େଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର୍ ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲରେ ଏହି ହର୍ବାଲ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1,00,000 ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3,50,000ରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, NCC କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜୁରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଆଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର

ଟ୍ରାଫିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ, ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହାପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ଵ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛି ଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି।
କିଏ ପୋଚମ୍ପଲ୍ଲୀ ଏକତ୍ର।

ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣି ମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ। ଏହା ସେଠିକାର ଟ୍ରାଇବାଲ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ପ୍ରେଙ୍ଗ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡ଼ିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି, ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ MyGovରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ।

0: नमस्कार।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଶ୍ରୀ ନୀଳା ମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

0: ମନରେ କଳ୍ପନା କରିଥିଲି ମନ୍ଦିର ତୋଳେଇବି, ସେଥିରେ ବିଷ୍ଣୁମୂର୍ତ୍ତି ପ୍ରତିଷ୍ଠା କରିବି, ସାରା ଜୀବନ ତାଙ୍କର ସେବା ପୂଜା କରି ତାଙ୍କ ଶ୍ରୀଚରଣରେ ନିଜକୁ ସମର୍ପଣ କରିଦେବି। କିନ୍ତୁ କିନ୍ତୁ ଇଏ କଣ ହେଲା ପ୍ରଭୁ, କଣ ମୋର ଡାକ ଶୁଣିବେ ନାହିଁ ସ୍ୱାମୀ?
1: ତୁମେ ଅଧର୍ଯ୍ୟ ହୁଅ ନାହିଁ ରାଣୀ ଗୁଣ୍ଡିଚା, ପ୍ରଭୁଙ୍କୁ ଠାବ କରିବା ପାଇଁ ମୋର ପ୍ରଚେଷ୍ଟା ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ପୂର୍ବ ଦିଗର ଅନୁସନ୍ଧାନ ଏପର୍ଯ୍ୟନ୍ତ ବାକି ଅଛି ରାଣୀ।
0: ପୂର୍ବ ଦିଗର ଅନୁସନ୍ଧାନ?
1: ହଁ ରାଣୀ, ଜଣେ ତୀର୍ଥଯାତ୍ରୀ ସନ୍ନ୍ୟାସୀଙ୍କ ଠାରୁ ଶୁଣିଛି, ଆମ ଆରାଧ୍ୟ ଦେବତା ଭଗବାନ ଶ୍ରୀ ବିଷ୍ଣୁ ପୂର୍ବଖଣ୍ଡରେ ଅବସ୍ଥିତ ପବିତ୍ର ଉତ୍କଳ ଭୂମିରେ ବିରାଜିତ ହୋଇଛନ୍ତି।
0: ସତରେ ସନ୍ନ୍ୟାସୀ ଆଉ କଣ କହୁଥିଲେ ସ୍ୱାମୀ?
1: ତାଙ୍କ ତଥ୍ୟରୁ ଏତିକି ଅବଗତ ହେଲି ଯେ ଉତ୍କଳ ଭୂମିର ଦକ୍ଷିଣ ଦିଗରେ ମହୋଦଧୀ ତୀର ପାର୍ଶ୍ୱରେ ପୁରୁଷୋତ୍ତମ କ୍ଷେତ୍ର ରହିଛି, ଏବଂ ତାହାରି ମଧ୍ୟରେ ନୀଳକନ୍ଦର ନାମକ ଘଞ୍ଚ ପାହାଡ଼ର ଅରଣ୍ୟ ଭିତରେ ପ୍ରଭୁ ପୂଜା ପାଉଛନ୍ତି ନୀଳମାଧବ ରୂପରେ।
0: ନୀଳମାଧବ ରୂପରେ? ତୁମେ ତାହେଲେ ଆଉ ବିଳମ୍ବ କର ନାହିଁ ମହାରାଜ, ଉତ୍କଳ ରାଜ୍ୟକୁ ଦୂତ ପଠାଇ ପ୍ରଭୁ ନୀଳମାଧବଙ୍କୁ ଆଣିବା ପାଇଁ ଶୀଘ୍ର ବ୍ୟବସ୍ଥା କର।
1: ତୁମେ କହିବା ଆଗରୁ ସେ ବ୍ୟବସ୍ଥା ମୁଁ କରିସାରିଛି ରାଣୀ। ଆମ କୁଳ ପୁରୋହିତଙ୍କ ସାନ ଭାଇ ବିଦ୍ୟାପତିଙ୍କୁ ସେଇ ଗୁରୁ ଦାୟିତ୍ୱ ଅର୍ପଣ କରିବା ଲାଗି ମୁଁ ସମ୍ବାଦ ପଠାଇଛି, ଆଉ ସେ ଆସିବା କ୍ଷଣି।
2: ଅବନ୍ତୀ ନୃପତି ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
1: ଦେଖୁଛ ଦେଖୁଛ ରାଣୀ, ପାଟିରୁ ମୋର କଥା ସରି ନାହିଁ, ବିଦ୍ୟାପତି ଆସି ପହଞ୍ଚି ଗଲେଣି। ଆସ ଆସ ବିଦ୍ୟାପତି, ଆସ, ଆସନ ଗ୍ରହଣ କର।
3: ଅବନ୍ତୀ ନରସଙ୍କର କେଉଁ ସେବା କରି ନିଜକୁ ମୁଁ ଧନ୍ୟ ମଣିବି, ତାହା ଏ ସେବକ ପ୍ରତି ଆଦର୍ଶ ହେଉ ମହାରାଜ।
1: ବିଦ୍ୟାପତି, ପବିତ୍ର ଉତ୍କଳର ନୀଳକନ୍ଦରରେ ଭଗବାନ ଶ୍ରୀ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଛନ୍ତି ବୋଲି ସମ୍ବାଦ ମିଳିଛି, ଆଉ ଏହାର ସତ୍ୟାସତ୍ୟ ଜାଣିବାକୁ ତୁମକୁ ଅବିଳମ୍ବେ ଉତ୍କଳ ଯାତ୍ରା କରିବାକୁ ପଡ଼ିବ।
0: ହଁ ବିଦ୍ୟାପତି, ତୁମେ ନୀଳମାଧବଙ୍କର ସନ୍ଧାନ ନେଇ ନ ଫେରିବା ପର୍ଯ୍ୟନ୍ତ ଆମ ତୁମ ଫେରିବା ପଥକୁ ଅପଲକ ନୟନେ ଚାହିଁ ବସିଥିବୁ।
3: ଜଗତ ପିତା ପରମେଶ୍ୱରଙ୍କୁ ଠାବ କରିବା ପାଇଁ ଏ ଅକିଞ୍ଚନ ସୌଭାଗ୍ୟ ଲାଭ କରିଥିବାରୁ ମୋ ଜୀବନ ଆଜି ଧନ୍ୟ ହୋଇଛି ମହାରାଣୀ।
1: ତୁମେ ତାହେଲେ ଯାଅ ବିଦ୍ୟାପତି, କାଲି ପ୍ରତ୍ୟୁଷରେ ଶୁଭଲଗ୍ନ ଦେଖି ଉତ୍କଳ ଅଭିମୁଖେ ଯାତ୍ରା ଅନୁକୂଳ କରିବା ଲାଗି ପ୍ରସ୍ତୁତ ହେବ, ଯାଅ।
3: ଆଦେଶ ତବ ଶିରୋଧାର୍ଯ୍ୟ ଅବନ୍ତୀ ରାଜ।

0: ଦେଖିଲୁ ଲଳିତା, ମୋ କଥାରେ ଅଭିମାନ କଲୁ କି?
1: ବୁଝିଲୁ ସାରିଆ, ଗୋଟେ ନିପଟ ଜଙ୍ଗଲି ଶବର ଝିଅ ଉଚ୍ଚକୂଳର ବୋହୁ ହବାକୁ ଆଶା କରିବା ଯାହା, ବାମନ ହେଇ ଚାନ୍ଦ ଧରିବାକୁ ହାତ ବଢ଼େଇବା ସେଇଆ।
0: ଛି, ଏମିତି କାହିଁକି କହୁଛୁ ଯେ?
1: ଆଲୋ, ସୁଗନ୍ଧ ଫୁଲ ସିନା ଦେବତା ସେବକୁ ଯୋଗ୍ୟ, ହେଲେ ବଣମଲିର ସେ ଭାଗ୍ୟ କାହିଁ ସାରିଆ? ଜହ୍ନି ଫୁଲ ସଞ୍ଜରେ ଫୁଟି ସକାଳେ ଝଡ଼ିଲା ପରି
0: ତତେ ମୋର ଲଳିତା, ଏମିତି କାଳ କଥା ଆଉ ଦିନେ ମୋ ଆଗରେ କହିବୁ ନାହିଁ। ଏଇ ତ ଆମେ ଆସି ତମ ଘର ପାଖରେ ହେଲୁଣି, ତୁ ଥା ଲଳିତା, ମୁଁ ଯାଉଛି।
1: ସଞ୍ଜ ବେଳକୁ ଆସିବୁଟି ସାରିଆ?
0: ଆସିବି ଲଳିତା, ଆସିବି।
2: ଟିକେ ଶୁଣିବ, ମୁଁ ଜଣେ ବିଦେଶୀ ବ୍ରାହ୍ମଣ,
0: ସକାଳୁ ସକାଳୁ ଏ ଶବର ପାଲିରେ
1: ବାଟ ବଣା ହେଇ ଆସିନାହାନ୍ତି ତ ଗୋସେଇ?
0: ଆସିଲେ କୋଉଠୁ?
2: କହିବି, ସବୁ କହିବି। ତା ଘରୁ ପାଣି ମଣ୍ଡା ଯଦି ପିଇବାକୁ ଦିଅନ୍ତ, ତେବେ ସାରା ଜୀବନ ମୁଁ ତୁମ ନିକଟ ଋଣୀ ରହନ୍ତି।
0: ଏକାବେଳେ କି ସାରା ଜୀବନ? ଲଳିତା, ଏଭଳି ସୁଯୋଗ ତୋର ମୋଟେ ଛାଡ଼ିବା କଥା ନୁହଁ।
1: ପରିବେଶ ଟିକେ ବନ୍ଦ କର ସାରିଆ,
2: ଶୋଷରେ ତଣ୍ଟି ଶୁଖି ଯାଉଛି, ପାଣି ମଣ୍ଡା
1: ପାଣି ଦେବାକୁ ମନେ ନାହିଁ ଯେ ଗୋସେଇ, କଥା କ'ଣ କି? ବ୍ରାହ୍ମଣ ହେଇ ଅଛୁଆ ସବୁ ଋଣୀ ହାତରୁ ପାଣି ପିଇଲେ
2: ମୋର ଜାତି ଚାଲିଯିବ ଏଇଆ ତ?
1: ହଁ ଖୁସି,
2: ଏଭଳି ଧାରଣା ତମର ଭୁଲ ଲଳିତା। ବିଶ୍ୱ ପିତାଙ୍କ ସୃଷ୍ଟିରେ ସବୁ ମଣିଷ ସମାନ, ସବର ବ୍ରାହ୍ମଣ ଭିତରେ ମୁଁ କୌଣସି ଭେଦଭାବ ଦେଖେ ନାହିଁ। ତୃଷାର୍ତ୍ତକୁ ଜଳଦାନ କର ଲଳିତେ, ତୁମର ପୁଣ୍ୟ ହବ।
0: ହଉ, ତୁ ଏଣିକି ପୁଣ୍ୟ ଅର୍ଜନ କରୁଥା ଲଳିତା, ମୁଁ ଯାଉଛି। ଯେ
1: ଆସ ଗୋଟେ ପାଣି ନିଅ, ଆରେ ହାତ ଦେଖାଅ।

0: ଆ ଏ ପାଣି ଯେତିକି ଶୀତଳ ସେତିକି ମଧୁର। ଭଗବାନ ତମର ମଙ୍ଗଳ କରନ୍ତୁ।
1: ହଉ ହଉ, ଭଗବାନ କେବେ ଯାଇ ମଙ୍ଗଳ କରିବେ। ଏବେ ପିଣ୍ଡା ଉପରେ ମୃଗ ଛେଲେ ପାରି ଦେଇଛି, ଆପଣ ବସନ୍ତୁ। ଆଜି ଆପଣ ଆମ ଘରେ କୁଣିଆ।
0: କୁଣିଆ ତୁମ ଘରେ? ନା ନା।
1: କାହିଁକି? ଗରିବ ଘରେ କୁଣିଆ ହବାକୁ ପସନ୍ଦ କରନ୍ତି ନାହିଁ। ନା
0: ନା ନା, ସେ କଥା ନୁହେଁ ଲଳିତା। ମୁଁ ଭାବୁଥିଲି କଣ କି
1: କଣ କୁସି
0: କଥା କଣ କି ମୁଁ ବିଦେଶୀ, ପୁଣି ଅପରିଚିତ, ଏକୁଟିଆ ଥିବା କୌଣସି ରମଣୀ ଘରେ।
1: ଓ ଘରେ କେହି ପୁରୁଷ ନଥିବାରୁ କୁଣିଆ ହବାକୁ ଡରି ଯାଉଛନ୍ତି ନା? ନା ନା, ଆଦୌ ଡରନ୍ତୁ ନାହିଁ ଘୋଷି। ମୁଁ ସବର ରାଜା ବିଶ୍ୱବସୁଙ୍କର କନ୍ୟା। ବାପୁ ମନେ କଲେ ଏଇ କ୍ଷଣି ଫେରୁଥିବ।
2: ଏ ଲଳିତା,
1: ଏଇ
2: ହାଲୋ ମା ଲଳିତା।
1: ଏଇ ତ ବାପୁ ଆସିଲେଣି।
2: କିଏ ଆସିଛି କି ମା? ସକାଳୁ ସକାଳୁ ଏ ଗରିବ କୁଡିଆରେ ବ୍ରାହ୍ମଣ ଗୋଷେଇଙ୍କର ପାଦ ପଡିଛି, ଆମର ତ ବଡ଼ ଭାଗ୍ୟ। ଏ ଦଣ୍ଡବତ ଗୋଷେଇ, ଦଣ୍ଡବତ।
0: ଆରେ ଆରେ, ଇଏ କଣ କରୁଛ ସବର ରାଜ? ଯେତେ ହେଲେ ତୁମେ ରାଜା, ପୁଣି ବୟସ୍କ, ତେଣୁ ତୁମେ ମୋର ନମସ୍ୟ।
1: ବୁଝିଲୁ ବାପୁ, ତୁ ନଥିଲୁ ବୋଲି ଗୋଷେଇ ଏଠି ରହିବାକୁ ମୋଟେ ରାଜି ହଉନଥିଲେ।
2: ତୁ ତାଙ୍କୁ ଆଦର ଯତ୍ନ କରି ବସିବାକୁ କହିନଥିବୁ, ସେଇଥିପାଇଁ ସେ ରହିବାକୁ ରାଜି ହେଇନଥିବେ ନା? ଆଉ
1: ମୁଁ ଜାଣେ ପରେ ବାପୁ, କଥାଟା କିଛି ନ ଜାଣି ତୁ ଆଗେ ମୋର ଉପରେ ଦୋଷ ଦେବୁ। ପଚାରିଲୁ ତାଙ୍କୁ ପିଣ୍ଡା ଉପରେ ମୃଗ ଛେଲ ପାରି ଦେଇ?
2: ତୁ ତାଙ୍କ ପାଦ ଧୋଇ ଦେଇ ଆସନରେ ବସା, ମୁଁ ଏଇ ସାଙ୍ଗେ ସାଙ୍ଗେ ଜଙ୍ଗଲରୁ କିଛି ପାଚିଲା ଫଳ ଦେଇ ଆସୁଛି।
1: ବାପୁ

0: ଜାଣିଲୁ ବାପୁ, କାଲି ବେଳବୁଡ଼େ ଗୋସେଇଙ୍କ ସାଙ୍ଗରେ ନେଇ ଯାଇଥିଲି ଝରକୂଳକୁ, ପାହାଡ଼ ଉପରେ ସେଇ ଯୋଉ ସରୁ ଝରଟା ତଳକୁ ଗଡି ଆସିଛି ସେଇଠି ତାଙ୍କୁ ଠିଆ କରି ମୁଁ ବାହାରିଲି କଳସି ନେଇ ପାଣି ଆଣିବାକୁ।
1: ଆଚ୍ଛା, ତାପରେ?
0: ତାପରେ ତାପରେ ନା ତାପରେ ନା।

0: ଶୁଣୁଛ
1: କଣ ଲଳିତା,
0: ତମେ ସବୁବେଳେ କଣ ଏତେ ଭାବୁଛ ଯେ? ଏ କୁହ ନା, କଣ ଭାବୁଛ କୁହ?
1: ଭାବୁଛି କଣ ପାଇବା ଆଶାରେ ଅବନ୍ତୀନଗର ଛାଡ଼ି ଆସିଥିଲି, ଆଉ ଶେଷରେ ପାଇଲି କଣ?
0: ମୋ ପରି ଗୋଟେ ଅନାର୍ଯ୍ୟ ଅଶିକ୍ଷିତ ଶବର କନ୍ୟାରେ ହାତ ଧରି ତମକୁ ପସ୍ତେଇବାକୁ ପଡ଼ିଲା, ଏଇଆ ନା?
1: ଠିକ୍ ଲଳିତା, ଏମିତି କଥା ଆଉ କେବେ କହିବ ନାହିଁ। ମୁଁ ସତ କହୁଛି, ତମକୁ ମୁଁ ଅନ୍ତରରୁ ଭଲ ପାଏ।
0: ମିଛ କଥା, ମୁଁ ଲକ୍ଷ୍ୟ କରୁଛି ତମ ମନରେ ମୋଟେ ସରାଗ ନାହିଁ, ତମେ ଯେମିତି ଆଉ କାହାକୁ ଖୋଜିଲେ ଖୋଜିଲେ ପରି ଜଣାଯାଉଛ।
1: ତମେ ଠିକ୍ ଲକ୍ଷ୍ୟ କରିଛ ଲଳିତା, ହେଲେ ଯାହାକୁ ମୁଁ ଖୋଜୁଛି ତାକୁ ତମେ ତ ଦେଇପାରିବ?
0: ଏକଥା ତମେ କହିପାରିଲ? ଜୀବନ ସାରା ତମ ସୁଖ ଦୁଃଖରେ ଭାଗି ହେବା ପାଇଁ ଦିଅଙ୍କ ପାଖରେ ସାକ୍ଷୀ ରଖି ଶପଥ କରିଛି ପରା। କୁହ କୁହ ନା, କଣ ଦେଇ ତମକୁ ସୁଖୀ କରିପାରିବି? କଣ ଚାହୁଁ ମୋ ଜୀବନ?
1: ଲଳିତା
0: ନାଇଁ, ତମକୁ କହିବାକୁ ପଡିବ କଣ ତମେ ଚାହୁଁ। ହଁ କୁହ।
1: ମୁଁ ଚାହେଁ।
0: କୁହ ନା।
1: ମୁଁ ଚାହେଁ।
0: କୁହ।
1: ମୁଁ ଚାହେଁ ନୀଳମାଧବଙ୍କ ଦର୍ଶନ।
0: ନୀଳମାଧବଙ୍କ ଦର୍ଶନ?
1: ହଁ ଲଳିତା, ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମୁଁ ଦୂତ, ନୀଳମାଧବଙ୍କର ସନ୍ଧାନ ନେବାକୁ ସେଇ ମତେ ଏଠିକି ପଠେଇଛି। କୁହ କୁହ ଲଳିତା, ମୋର ସେ ଆଶା କଣ ପୂର୍ଣ୍ଣ ହେଇପାରିବ ନାହିଁ? ନୀଳମାଧବଙ୍କୁ ମୁଁ କଣ ଦର୍ଶନ କରିପାରିବି ନାହିଁ? କୁହ ଲଳିତା କୁହ।
0: ନା, ଏଠାରୁ ଅନେକ ଦୂର ବାଘ ଭାଲୁ ଭରା ନିଘଞ୍ଜ ଜଙ୍ଗଲର ଏକ ଅତି ଗୋପନ ସ୍ଥାନରେ ନୀଳମାଧବଙ୍କୁ ପୂଜା କରି ମୋ ବାପୁ ସଭରାଜେ ବିଶ୍ୱବସୁ। ମୋ ଦେହ ଯେ କୁହ ସ୍ୱାମୀ, ତମେ ଆମ ଶବର ଦେବତାଙ୍କୁ ଏଠାରୁ ଚୋରେଇ ନେଇ ଯିବାକୁ ଆସିନାହୁଁ?
1: ନା ଲଳିତା ନା, ମୁଁ ଖାଲି ସାର୍ ତାଙ୍କୁ ନୟନପୁରୀ ଦର୍ଶନ କରି ମାତ୍ର।
0: କିନ୍ତୁ ଏହା କେମିତି ସମ୍ଭବ ହେବ? ନୀଳକନ୍ଦରକୁ ମୋ ବାପୁ ଛଡ଼ା ଅନ୍ୟ କାହାରି ପକ୍ଷରେ ଯିବା ସମ୍ଭବ ନୁହେଁ, ସେ ଏକ ଅତି ଗୋପନ ଅଜଣା ସ୍ଥାନ।
1: ବୁଝିଲି, ରାଜା ଇନ୍ଦ୍ରଦ୍ୟୁମ୍ନ ଆଉ ରାଣୀ ଗୁଣ୍ଡିଚାଙ୍କ ଆଶା ତେବେ ଚିରଦିନ ସେହି ଆଶା ହିଁ ରହିବ। ମୋ କର୍ତ୍ତବ୍ୟ ମୁଁ କେବେ ହେଲେ ପାଳନ କରିବାକୁ ସମର୍ଥ ହେବି ନାହିଁ।
0: ତମେ ମନ ଦୁଃଖ କର ନାହିଁ ସ୍ୱାମୀ, ମୋ ବାପୁକୁ କହି ତମ ପାଇଁ ନିଶ୍ଚୟ କିଛି ଗୋଟେ ଉପାୟ କରିବି। ଏଇ ତ ବାପୁ ଆସିଲାଣି।
2: କଣ ହେଇଛି ରେ ଲଳିତା? ଆରେ ଇଏ ଦି ଜଣ ଯାକ ଖୁବ ଗମ୍ଭୀର ଜଣାପଡୁଛ ଯେ।
0: ତ ଜ୍ୱାଇଁରେ ଏକା ଜିତ ସେ ନୀଳମାଧବଙ୍କୁ ଦର୍ଶନ କରିବେ।
2: କଣ କହିଲୁ? ବିଦ୍ୟାପତି ଦର୍ଶନ କରିବ ନୀଳମାଧବଙ୍କୁ? ନୀଳମାଧବଙ୍କ କଥା ସେ କେମିତି ଜାଣିଲେ? ତୁ ତାଙ୍କୁ କହିଛୁ? କହ, ତୁ ତାଙ୍କୁ କହିଛୁ?
0: ହଁ ବାପୁ, ମୁଁ କହିଛି।
2: ଜାଣିଲି, ଆଜି ଜାଣିଲି, ଶୂନ୍ୟବାଣୀ ନିଶ୍ଚୟ ସତ ପଡ଼ିବ।
1: ଶୂନ୍ୟବାଣୀ?
0: କି ଶୂନ୍ୟବାଣୀ ବାପୁ?
2: ଦିନେ ଶୂନ୍ୟବାଣୀ ହେଇଥିଲା, ଯୋଉଦିନ ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନର ଲୋକ ଆସି ନୀଳମାଧବଙ୍କୁ ଦର୍ଶନ କରିବ, ସେଇଦିନ ନୀଳମାଧବ ନୀଳକନ୍ଦର ଛାଡ଼ି ଚାଲିଯିବ। ମୁଁ ଜାଣିପାରୁଛି, ଶବର ଦେବତା ନୀଳମାଧବ ଏବେ ବଣର ଫଳମୂଳ ତେଜ୍ୟା କରି ରାଜସିକ ଭୋଗ ଚାଖିବା ପାଇଁ ମନ ବଳେଇଲାଣି। ସେ ଆଉ ଏଠି ରହିବ ନାହିଁ ରେ ମା, ଆଉ ଏଠି ରହିବ ନାହିଁ।
0: ବାପୁ, ମୋର ଭୁଲ ହେଇଛି, ବାପୁ ମୋର ଭୁଲ ହେଇଛି, ମତେ ତୁ ଶାସ୍ତି ଦେ ବାପୁ, ଶାସ୍ତି ଦେ।
2: କାନ୍ଦେ ନା ରେ ମା, କାନ୍ଦେ ନା, ଯାହା ନୀଳମାଧବର ଇଚ୍ଛା ଘଟିବ, ତା ଇଚ୍ଛା ହେଲେ ସେ ରହିବ, ଇଚ୍ଛା ହେଲେ ଚାଲିଯିବ। ତୁ ଆଉ ମନ ଦୁଃଖ କର ନା, ତୁ ଆଉ ମନ ଦୁଃଖ କର ନା। ମୁଁ ବିଦ୍ୟାପତିକୁ କାଲି ସକାଳେ ନେଇ ନୀଳ ଆଣିବି।
0: ବାପୁ
1: ରାଜା ସବୁ ଶୁଣ।
2: ହଁ ମାଧବ, ମୁଁ ତମକୁ ନେଇ ରାନ୍ଧି ଦର୍ଶନ ସରିଲେ ପୁଣି ସେ ତମେ ରାଜି ତ?
1: ମୁଁ ରାଜି ସବର ରାଜ, ମୁଁ ରାଜି।

0: ବିଦ୍ୟାପତି
1: ଆଦେଶ କରନ୍ତୁ ଅବନ୍ତୀ ରାଜ।
0: ଏ କଣ୍ଟକିତ ପାହାଡ଼ ଜଙ୍ଗଲ ଭିତରେ ଆମେ କେତେ ବାଟ ଯିବା?
1: ଲକ୍ଷ୍ୟ ସ୍ଥଳରେ ଆମେ ଆସି ପହଞ୍ଚିଗଲେଣି ମହାରାଜ। ଏଇ ଏଇ ସିନୀଳକନ୍ଦର।
0: ଏଇ ସିନୀଳକନ୍ଦର ତେବେ ନୀଳମାଧବ କାହାନ୍ତି ବିଦ୍ୟାପତି?
2: କୁହ ବିଦ୍ୟାପତି, କୋଉଠି ଅଛନ୍ତି ପ୍ରଭୁ ନୀଳମାଧବ?
0: ବିଦ୍ୟାପତି ତୁମେ ନୀଳ କାହିଁକି?
3: ନିଜ ଆଖିକୁ ମୁଁ ବିଶ୍ୱାସ କରିପାରୁନି ଅବନ୍ତୀ ରାଜ। ଏଇ ବଟବୃକ୍ଷ ତଳେ ସୁଶୋଭିତ ବେଦୀ ଉପରେ ପ୍ରଭୁ ନୀଳମାଧବ ପୂଜା ପାଉଥିଲେ। ବେଦୀ ଅଛି ଶୂନ୍ୟ ପଡ଼ିଛି ମହାରାଜ।
2: ବେଦୀ ଶୂନ୍ୟ ପଡ଼ିଛି, ପ୍ରଭୁ ନୀଳମାଧବ ତେବେ କଣ ଆଉ ନାହାନ୍ତି?
0: ନୀଳମାଧବ ଗଲେ କୁଆଡେ? ଅନ୍ତର୍ଧାନ ହେଇଗଲେ।
3: କଣ ଘଟିଥାଇ ପାରେ ମୁଁ କିଛି ଭାବିପାରୁନାହିଁ ମହାରାଜ।
4: କାହାନ୍ତି ମୋ ନୀଳମାଧବ? କିଏ ତାଙ୍କୁ ନେଇଗଲା ଏଠୁ? ବିଦ୍ୟାପତି ତମେ ଏଠି ଆସିଲ କେମିତି? ଆଉ ଏମାନେ ସବୁ କିଏ?

0: ଦେବି ନୂଆ କଳେବର ନେଇ, ସେଇ କଳେବର ଭିତରେ ମୁଁ ଥିବି ତୁମର ସେଇ ନୀଳମାଧବ। ତୁମର ସମସ୍ତ ପୂଜା ଅର୍ଚ୍ଚନା କେବେ ମିଥ୍ୟା ଜୀବନୀ ଭକ୍ତ ବିଶ୍ୱାବସୁ। ତୁମର ମୋର ସମ୍ପର୍କ ଖୁବ୍ ନିବିଡ଼ ଅବିଚ୍ଛେଦ୍ୟ। ଖୁସି ମନରେ ଯା ବିଶ୍ୱାବସୁ, ଯା, ଯଥା ସମୟରେ ମୁଁ ତୁମକୁ ପୁଣି ସ୍ମରଣ କରିବି।
1: ପ୍ରଭୁ, ପ୍ରଭୁ, ନୀଳମାଧବ, ମୋତେ ତୁମେ ପୁଣି ସ୍ମରଣ କରିବ ପ୍ରଭୁ। ମୁଁ ତାହେଲେ ଭାଗ୍ୟହୀନ ନୁହେଁ, ମୁଁ ତାହେଲେ ସର୍ବନା ନୁହେଁ। ଆଜି କି ଆନନ୍ଦ ମୋର, କେତେ ଶାନ୍ତି। ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ।
2: ଧନ୍ୟ ଧନ୍ୟ ଭକ୍ତ ବିଶ୍ୱାବସୁ, ଧନ୍ୟ ତୁମେ। ଅବନ୍ତୀ ରାଜେନ୍ଦ୍ର ଦୁମ୍ନର ରାଜମୁକୁଟ ଆଜି ତୁମରି ପାଦ ତଳେ ନଇ ଯାଉଛି। ତୁମେ ଧନ୍ୟ ବିଶ୍ୱାବସୁ, ଧନ୍ୟ ତୁମେ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହେଉ, ପୂର୍ଣ୍ଣ ହେଉ।

0: ମୂର୍ତ୍ତି ଗଢ଼ିବା ପୂର୍ବରୁ ମୋର ଗୋଟାଏ ସର୍ତ୍ତ ଅଛି ମଣି।
1: କି ସର୍ତ୍ତ ଶିଳ୍ପୀ?
0: ମୂର୍ତ୍ତି ଗଢ଼ିବା ପାଇଁ ମୁଁ ଏକୁଟିଆ ଏ ଗମ୍ଭୀରା ଭିତରେ ପୁରା ଏକୋଇଶ ଦିନ ରହିବ। ଆପଣ ଦେଉଳଦ୍ୱାର ମୁଁ ବସାଇ ଦେବେ, ଧାର୍ଯ୍ୟ ଦିନ ପୂର୍ଣ୍ଣ ନ ହେବା ଯାଏ କେହି ମୋତେ ଡାକିବେନି।
1: ଏକୋଇଶ ଦିନ କାଳ, କିନ୍ତୁ ତୁମେ ଖାଇବ କ'ଣ ଶିଳ୍ପୀ?
0: ନା ମହାରାଜ, ଦେହ ଘୋଡ଼ା ଶେଷ ନ ହେବା ଯାଏ ମୁଁ ଅନ୍ନ ଜଳ କିଛି ଛୁଇଁବିନି। ହେଲେ ଦେହ ଘୋଡ଼ା କାମ ସରିଗଲେ ଶ୍ରଦ୍ଧାରେ ତେଣିକି ଯାହା ଖାଇବାକୁ ଦେବେ ମୁଁ ନିଶ୍ଚୟ ଖାଇବି। ହଉ, ମୁଁ ମୋର କର୍ତ୍ତବ୍ୟ କରିବାକୁ ରହିଲି ମଣିମା, ଏଥରକ ଦେଉଳଦ୍ୱାର ମୁଦ କରିଦିଅନ୍ତୁ।
1: ବେଶ, ଯାହା ତୁମର ଇଚ୍ଛା ଶିଳ୍ପୀ।

0: ପ୍ରଭୁଙ୍କର ଇଏ କି ବିଚିତ୍ର ରୂପ ମୁଁ ଦେଖୁଛି। ଅଥାଗଡ଼ା ଦିଅ ଚତୁର୍ଥା ମୂର୍ତ୍ତି
1: ବଢ଼େଇର ବଢ଼େଇର ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ। ଠାକୁରଙ୍କର ପାଦ ନାହିଁ, ହାତ ଦିଟା ହାତ ଦିଟା ଖଣ୍ଡିଆ, ଆଖି ପୁଣି ଚକା ଚକା।
0: ବୁଦ୍ଧି ବିଚାର ଶୂନ୍ୟ ହୋଇ ଆଜି ମୁଁ କେଡ଼େ ବଡ଼ ଅପରାଧଟାଏ ନ କଲି ସତେ। ପ୍ରଭୁ ପ୍ରଭୁ, ମୋର ଏ ଅକ୍ଷମଣୀ ଅପରାଧ ଲାଗି ମୋତେ ଶାସ୍ତି ଦିଅ ପ୍ରଭୁ,
2: ଶାସ୍ତି ଦିଅ, ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ।
3: ମନ ଦୁଃଖ କର ନାହିଁ ରାଜା ଇନ୍ଦ୍ରଦ୍ୟୁମ୍ନ, ଦୁଃଖ କର ନାହିଁ ରାଣୀ ଗୁଣ୍ଡିଚା, ତୁମର ଏଥିରେ କୌଣସି ଅପରାଧ ହୁଏ ନାହିଁ।
1: ପ୍ରଭୁ ପ୍ରଭୁ,
3: ମୁଁ ସ୍ୱୟଂ ଇଚ୍ଛାମୟ, ଯାହା ସବୁ ଦେଖୁଛ ଯାହା ସବୁ ଘଟୁଛି ସବୁ ମୋର ଇଚ୍ଛାରେ। ମୋର ଏ ଦାରୁବ୍ରହ୍ମ ମୂର୍ତ୍ତି ଅସମ୍ପୂର୍ଣ୍ଣ ନୁହେଁ ରାଜା, ଏହା ସ୍ୱୟଂ ସମ୍ପୂର୍ଣ୍ଣ, ଏହା ମଧ୍ୟ ମୋର ଇଚ୍ଛାରେ ନିର୍ମିତ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ର ସୁଦର୍ଶନ ସାଥିରେ ମୁଁ ତୁମ ବଡ଼ ଦେଉଳରେ ଯେଉଁ ରୂପରେ ପୂଜା ପାଇବି ବର୍ତ୍ତମାନ ସେହି ରୂପରେ ହିଁ ପ୍ରକଟିତ ହୋଇଛି। ଏଥରକ ଖୁସି ମନରେ ଯାଅ ରାଜାରାଣୀ, ଆମର ଏହି ଦାରୁବ୍ରହ୍ମ ବିଗ୍ରହକୁ ଦକ୍ଷ ଶିଳ୍ପୀ ହାତରେ ଚିତ୍ରିତ କରି ବିଧି ଅନୁସାରେ ପ୍ରତିଷ୍ଠା କରିବାର ଆୟୋଜନ କର।
1: କରିବି କରିବି ପ୍ରଭୁ।

0: ମୁଁ କରିବି ଠିକ ସେହିପରି କରିବି। କେଉଁ ବିଧି ବିଧାନରେ ତୁମର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେବ ତାହା ଦାସ ପ୍ରତି ଆଜ୍ଞା ହେଲେ ମୁଁ କୃତାର୍ଥ ହେବି ପ୍ରଭୁ।
1: ବେଶ ଶୁଣ ତେବେ ରାଜା ଇନ୍ଦ୍ରଚୁମ୍ନ, ତୁମ ବଡ଼ ଦେଉଳରେ ମୋ ବିଗ୍ରହ ପ୍ରତିଷ୍ଠା ପରେ ଶବର ବ୍ରାହ୍ମଣ ମିଳିତ ଭାବରେ ମୋର ସେବା ପୂଜା କରିବେ। ବିଶ୍ୱବସୁ ଶବରର ବଂଶଧରମାନେ ଦୈତା ବୋଲାଇ ସମସ୍ତ ସମ୍ମାନର ଅଧିକାରୀ ହେବେ ଏବଂ ମୋର ଭକ୍ତ ବିଦ୍ୟାପତିର ବଂଶଧରମାନେ ସୁଆର ସେବକ ରୂପେ ମୋ ସେବାରେ ନିୟୋଜିତ ହେବେ।
0: ପ୍ରଭୁ
2: ପ୍ରଭୁ, ଆଉ ତୁମର ଚାନିଯାତ୍ରା କଥା ତାର କିଭଳି ବିଧାନ ହେବ ପ୍ରଭୁ?
1: ରାଣୀ ଗୁଣ୍ଡିଚା, ବାର ମାସରେ ମୋ ପାଇଁ ତେର ଯାତ୍ରାର ଆୟୋଜନ କରିବ। ଯାତ୍ରା ମଧ୍ୟରେ ମୋର ଶ୍ରେଷ୍ଠ ଯାତ୍ରା ହେବ ଘୋଷ ଯାତ୍ରା, ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମୁଁ ଏହି ଯଜ୍ଞ ବେଦୀ ଉପରେ ଭକ୍ତଗଣଙ୍କୁ ଦର୍ଶନ ଦେଇ ମୋକ୍ଷ ପ୍ରାପ୍ତି କରାଇବି। ମୋ ପ୍ରତି ତୁମର ପ୍ରଗାଢ଼ ଭକ୍ତିର ନିଦର୍ଶନକୁ ଜଗତବାସୀ ଚିରଦିନ ଲାଗି ସ୍ମରଣ କରିବା ନିମିତ୍ତ ମୋର ଏହି ପବିତ୍ର ଘୋଷ ଯାତ୍ରା ଶ୍ରୀଗୁଣ୍ଡିଚା ନାମରେ ବିଖ୍ୟାତ ହେବ।
2: ପ୍ରଭୁ ପ୍ରଭୁ, ତୁମର ଅପର କରୁଣା ଲାଭ କରି ମୁଁ ଆଜି ନିସ୍ତରିଲି ପ୍ରଭୁ, ମୁଁ ଆଜି ନିସ୍ତରିଲି। ମୋ ଜୀବନ ଆଜି ଧନ୍ୟ ହେଇଗଲା ପ୍ରଭୁ, ମୋ ଜୀବନ ଆଜି ଧନ୍ୟ ହେଇଗଲା।
1: ରାଜା ଇନ୍ଦ୍ରଦ୍ୟୁମ୍ନ,
0: ପ୍ରଭୁ
1: ମୋ ପୂଜା ଲାଗି, ମୋ ଜାଣିଯାତ୍ରା ଲାଗି ସବୁତ ତୁମେ ନିଃସ୍ୱାର୍ଥପର ଭାବରେ ଖଞ୍ଜି ଦେବାକୁ ମୋ ଠାରୁ ସ୍ୱୀକୃତି ମାଗିନେଲ, ହେଲେ ତୁମ ପାଇଁ ତ କିଛି ମାଗିଲ ନାହିଁ।
0: ମୋ ପାଇଁ?
1: ହଁ, ତୁମ ପାଇଁ ମାଗିବ ନାହିଁ କିଛି।
0: କ'ଣ ମାଗିବି ପ୍ରଭୁ?
1: ଯାହା ତୁମର ଅଭିଳାଷ, ଯାହା ତୁମର ମନର ବାସନା,
0: ଏ ଅକିଞ୍ଚନର ଅଭିଳାଷ ତୁମେ କ'ଣ ସତରେ ପୂରଣ କରିବ ପ୍ରଭୁ?
1: ଅଗାଧରେ ପ୍ରକାଶ କର ଭକ୍ତ ଶିରୋମଣି, ମୁଁ ନିଶ୍ଚୟ ପୂରଣ କରିବି। କ'ଣ ତୁମର କାମନା
0: ପ୍ରଭୁ? ଏ ଦାସର ମନସ୍କାମନା ପୂର୍ଣ୍ଣ କରିବାକୁ ତୁମେ ଯଦି ସତରେ ସଦୟ ହେଇଛ, ତେବେ ତୁମ ଶ୍ରୀଚରଣ ତଳେ ମୋର ଏତିକି ନିବେଦନ, ଏ ବଡ଼ଦୌଳକୁ ମୋ ବଂଶରେ କେହି ଯେମିତି ମୁଁ ତୋଳିଛି ବୋଲି କହିବା ପାଇଁ ଆପଣା ବଂଶର ମହାନ କୀର୍ତ୍ତି ବୋଲି ଗର୍ବ କରିବା ଲାଗି ମୋ ବଂଶକୁ ଆଜିଠାରୁ ନିର୍ବଂଶ କରିଦିଅ ପ୍ରଭୁ, ନିର୍ବଂଶ କରିଦିଅ।
1: ଇଏ ତୁମେ କି ବର ମାଗିଲ ଇନ୍ଦ୍ରଚୁମ୍ନ? ଅମରାବତୀର ଇନ୍ଦ୍ର ଆସନ ନ ମାଗି, ମୋ ଗଳର କୌସ୍ତୁଭ ମଣି ନ ମାଗି ମାଗିନେଲ ଆପଣା ବଂଶର ବି ଲୋପ।
0: ପ୍ରଭୁ, କେବଳ ତୁମ ଦର୍ଶନରେ ଯାହାର ତୃପ୍ତି, ତୁମ ଅଭୟ ପଦ୍ମପାଦ ତଳେ ଯାହାର ସ୍ଥାନ, ତା ପାଇଁ ଇନ୍ଦ୍ରର ତୁଚ୍ଛ ଆସନ କେଉଁ ସୁଖ ଦେଇପାରିବ ପ୍ରଭୁ? ମତେ ଆଉ ପ୍ରଲୋଭିତ ନ କରି ତୁମ ଶ୍ରୀଚରଣ ତଳେ ଟିକେ ସ୍ଥାନ ଦିଅ ପ୍ରଭୁ, ଟିକେ ସ୍ଥାନ ଦିଅ।
1: ତଥାସ୍ତୁ।
3: କାହିଁ କାହିଁ ମୋ ନୀଳମାଧବ
4: କାହିଁ? କହ ରାଜା
3: ଇନ୍ଦ୍ରଦ୍ୟୁମ୍ନ, କିନ୍ତୁ ମୋ ନୀଳମାଧବ କାହିଁ? ମୋ ନୀଳମାଧବ କାହିଁ?
1: ମୁଁ ପରା ତୁମ ସମ୍ମୁଖରେ ଭକ୍ତ ବିଶ୍ୱବସୁ, ଏଇ ଦେଖ, ଏଇ ଦେଖ ମୋର ଚତୁର୍ଥ ମୂର୍ତ୍ତି, ଚିହ୍ନି ପାରୁନା?
3: ନୀଳମାଧବ, ଇଏ କି ରୂପ ତୁମର ପ୍ରଭୁ? ନା ନା ନା ନା, ତୁମେ କେବେ ମୋ ନୀଳମାଧବ ହେଇପାରୁନା। କାହିଁ ମୋର ସେ ନୀଳକାନ୍ତ ମଣି ଶବର ଦିଅ। ସତ କହ, ସତ କହ, ତୁମେ ମୋ ପ୍ରତି ତୁମେ କପଟ କରୁନା ତ ପ୍ରଭୁ। କୁହ କୁହ, କହନ୍ତି ମୋର ନୀଳମାଧବ, କୁହ।
1: ଭକ୍ତ ବିଶ୍ୱବସୁ, ମୁଁ ତୁମର ସେ ନୀଳମାଧବ। କଳି ଯୁଗ ପାଇଁ ମୁଁ ଏଇ ରୂପରେ ଜଗତବାସୀଙ୍କୁ ଦର୍ଶନ ଦେବି। ତୁମର ସମସ୍ତ କର୍ମ ଶେଷ ହୋଇଛି ଭକ୍ତ ବିଶ୍ୱବସୁ।
3: ପ୍ରଭୁ,
1: ମୋର ଏଇ ଚତୁର୍ଥ ମୂର୍ତ୍ତି ଦର୍ଶନ କରି ତୁମ ଜୀବନ ସାର୍ଥକ ହୋଇଛି। ମୋ ପାଖକୁ ଆସ ବିଶ୍ୱବସୁ।
3: ପ୍ରଭୁ
1: ଆସ।
3: ପ୍ରଭୁ, ଏ ଅକିଞ୍ଚନ ପ୍ରତି ତୁମର ଏଥି ଦୟା, ଏଥି କରୁଣା ପ୍ରଭୁ।
1: ଆସ ଭକ୍ତ ଆସ, ମୋ କଳସୀ ଏ ପର୍ଯ୍ୟନ୍ତ ଶୂନ୍ୟ ପଡ଼ିଛି ତମରି ଲାଗି।
3: ପ୍ରଭୁ
1: ଆସ, ଭକ୍ତ ବିଶ୍ୱବସୁ ଆସ।
3: ପ୍ରଭୁ
1: ଆସ,
3: ପ୍ରଭୁ
1: ଆସ,
3: ପ୍ରଭୁ

धन मागू नाही।

0: ଶୁଣିଲେ ନାଟକ ଶ୍ରୀ ନୀଳମାଧବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱକର୍ମା, ପ୍ରିୟନାଥ ମିଶ୍ର, ବିଶ୍ୱ ବସୁ, ନୟନ କିଶୋର ମହାନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନ, ଅମରେନ୍ଦ୍ର ଚୌଧୁରୀ, ବିଦ୍ୟାପତି, ବିଭୁପ୍ରସାଦ ସ୍ୱାଇଁ, ସାରିଆ, ଲକ୍ଷ୍ମୀପ୍ରିୟା ମହାରଣା, ରାଣୀ ଗୁଣ୍ଡିଚା, ରୁକ୍ମିଣୀ ଦେବୀ, ଲଳିତା, ତିଳୋତ୍ତମା ଖୁଣ୍ଟିଆ ଏବଂ ଜଗନ୍ନାଥ ଚିତ୍ତରଞ୍ଜନ ପଟ୍ଟନାୟକ। ସଙ୍ଗୀତାଂଶରେ ବିଜୟ କୁମାର ମିଶ୍ର, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।
1: ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ଶୁଣନ୍ତୁ ନିଖୋଜ ବ୍ୟକ୍ତିଙ୍କ ସମ୍ବନ୍ଧରେ ଏକ ଜରୁରୀ ସୂଚନା। ଶରତ ଚନ୍ଦ୍ର ରଥ, ବୟସ 77 ବର୍ଷ, ଉଚ୍ଚତା 5'9", ଦେଖିବାକୁ ସାବର୍ଣ୍ଣବର୍ଣ୍ଣ। ସେ ଗତ 25 ତାରିଖ ରାତି ସମୟରେ ଧର୍ମଗଡ଼ ନିକଟସ୍ଥ ବଣ୍ଡାକୁଟ୍ରା ଗ୍ରାମ ପାଖରେ ଦେଖାଯାଇଥିଲେ। ସେ ଘରୁ ଯିବା ସମୟରେ କଫି ରଙ୍ଗର ପ୍ୟାଣ୍ଟ ଓ ଫିକା ଆକାଶୀ ରଙ୍ଗର ସାର୍ଟ ପିନ୍ଧିଥିଲେ। ସେ ଭବାନୀପାଟଣା ଗୋଶାଲପଡ଼ାର ନିବାସୀ ଅଟନ୍ତି। ତାଙ୍କ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବରଟି ହେଲା 8949414104 ଓ 9437326833। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ କେଉଁଠି ଦେଖିଥାନ୍ତି କିମ୍ବା ତାଙ୍କ ସମ୍ବନ୍ଧରେ କୌଣସି ସୂଚନା ଜାଣିଥାନ୍ତି, ଦୟାକରି ଏହି 2 ନମ୍ବରରେ ତୁରନ୍ତ ଯୋଗାଯୋଗ କରନ୍ତୁ। ଆପଣଙ୍କର ଗୋଟିଏ ସୂଚନା ଜଣେ ପରିବାରକୁ ପୁଣି ଏକାଠି କରିପାରେ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ନିଖୋଜ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା। ଶରତ ଚନ୍ଦ୍ର ରଥ, ବୟସ 77 ବର୍ଷ, ଉଚ୍ଚତା 5 ଫୁଟ୍ 9 ଇଞ୍ଚ, ଦେଖିବାକୁ ସାବର୍ଣ୍ଣ ବର୍ଣ୍ଣ। ସେ ଗତ 25 ତାରିଖ ସନ୍ଧ୍ୟାରୁ ଭବାନୀପାଟଣାଠାରୁ ନିଖୋଜ ଅଛନ୍ତି। ସେ ଗତ 25 ତାରିଖ ରାତି ସମୟରେ ଧର୍ମଗଡ଼ ନିକଟସ୍ଥ ବଣ୍ଡାକୁଟ୍ରା ଗ୍ରାମ ପାଖରେ ଦେଖାଯାଇଥିଲେ। ସେ ଘରୁ ଯିବା ସମୟରେ କଫି ରଙ୍ଗର ପ୍ୟାଣ୍ଟ ଓ ଫିକା ଆକାଶୀ ରଙ୍ଗର ସାର୍ଟ ପିନ୍ଧିଥିଲେ। ସେ ଭବାନୀପାଟଣା ଗୋଶାଲପଡ଼ାର ନିବାସୀ ଅଟନ୍ତି। ତାଙ୍କ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବରଟି ହେଲା 8949414304 ଓ 9437326833। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ କେଉଁଠି ଦେଖିଥାନ୍ତି କିମ୍ବା ତାଙ୍କ ସମ୍ବନ୍ଧରେ କୌଣସି ସୂଚନା ଜାଣିଥାନ୍ତି, ଦୟାକରି ଏହି 2 ନମ୍ବରରେ ତୁରନ୍ତ ଯୋଗାଯୋଗ କରନ୍ତୁ। ଆପଣଙ୍କର ଗୋଟିଏ ସୂଚନା ଜଣେ ପରିବାରକୁ ପୁଣି ଏକାଠି କରିପାରେ।